ଆକାଶବାଣୀ ଭବାନୀପାଟଣା। ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 13 ଦିନ 2026 ମସିହା ଜୁଲାଇ ମାସର 4 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ ୱେବ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋ ହର୍ଜ ଯୋଗେ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58।

0: ଶରୀରକୁ ଯେପରି ଜଳ ଦ୍ୱାରା ପବିତ୍ର କରାଯାଏ, ସେହିପରି ମନକୁ ସତ୍ୟ ଦ୍ୱାରା, ବୁଦ୍ଧିକୁ ଜ୍ଞାନ ଦ୍ୱାରା ଓ ଆତ୍ମାକୁ ଧର୍ମ ଦ୍ୱାରା ପବିତ୍ର କରାଯାଇଥାଏ। ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ।
2: Prime Minister will also be visiting
3: ପ୍ରଧାନମନ୍ତ୍ରୀ ସାଂସ୍କୃତିକ ଅର

ଏଠି ଶେଷ କରୁଛୁ ବନ୍ଧନ କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ପ୍ରଣତି ମିଶ୍ର, ଲକ୍ଷ୍ମୀନାରାୟଣ ବେହେରା, ଅନିମା କର, ପ୍ରଫୁଲ୍ଲ କର ଓ ସୁନନ୍ଦା ପଟ୍ଟନାୟକ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳେ ଆମେ ଯେତେବେଳେ କଲେଜର ଛାତ୍ର ଥିଲୁ, ଏ ଅଞ୍ଚଳର କେତେକ କଲେଜ ଭଲ ସୁନାମ ଅର୍ଜନ କରିଥିଲେ। ଭଲ ରିଜଲ୍ଟ, ଭଲ ପାଠପଢ଼ା ସାଙ୍ଗକୁ ନିଷ୍ଠାବାନ ଶିକ୍ଷକଙ୍କ ଉପସ୍ଥିତି ଦୂରଦୂରାନ୍ତରୁ ଛାତ୍ରଛାତ୍ରୀଙ୍କୁ ଟାଣି ଆଣୁଥିଲା। ବିଶ୍ୱବିଦ୍ୟାଳୟର ମଧ୍ୟ ଏ ଅଞ୍ଚଳରେ ଖ୍ୟାତି ରହିଥିଲା। ରାଜ୍ୟର କିମ୍ବା ଦେଶର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ କ୍ୟାମ୍ପସ୍ ଏବଂ ପରିବେଶ କୌଣସି ଗୁଣରେ କମ୍ ନଥିଲା। ସେ ସମୟରେ କିନ୍ତୁ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ର ଏତେଟା ପ୍ରଚଳନ ନଥିଲା। ପତ୍ରପତ୍ରିକା ମଧ୍ୟ ଖୁବ୍ କମ୍ ଏବଂ ଡେରିରେ ଆସୁଥିଲା। ସେଥିପାଇଁ ପିଲାମାନେ ଭାବୁଥିଲେ ଏଠି ପଢ଼ି କିଛି ଲାଭ ନାହିଁ।

0: ବରଂ ଦିଲ୍ଲୀ ତଥା ଅନ୍ୟାନ୍ୟ ଭଲ ବିଶ୍ୱବିଦ୍ୟାଳୟକୁ ଗଲେ ପାଠପଢ଼ା ପରିବେଶ ସହିତ ଭଲ ସୁବିଧା ସୁଯୋଗ ମିଳିଲେ କମ୍ପିଟିସନରେ କିଛି କରିହେବ। ଏଥିରେ ସତ୍ୟତା ନିଶ୍ଚିତ ଭାବରେ ରହିଥିଲା। ଅନେକ ମେଧାବୀ ଛାତ୍ର ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇ ସର୍ବଭାରତୀୟ ପରୀକ୍ଷାମାନଙ୍କରେ ଭଲ ପ୍ରଦର୍ଶନ କରି ଉଚ୍ଚ ପଦପଦବୀରେ ଆସୀନ ହୋଇପାରିଛନ୍ତି। ସେ ସମୟର କଥା ଥିଲା ଅଲଗା। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ରୂପରେ ବଦଳି ସାରିଛି। କମ୍ପ୍ୟୁଟର ଆସିଲାଣି, ଇଣ୍ଟରନେଟ୍ ଜରିଆରେ ତତ୍କ୍ଷଣାତ୍ ସୂଚନା ଆମର ହସ୍ତଗତ ହେଉଛି। ତା ସହିତ ପୁସ୍ତକ ଓ ପତ୍ରପତ୍ରିକାର ବହୁଳ ପ୍ରଚଳନ ମଧ୍ୟ ହୋଇସାରିଲାଣି। ତଥାପି ଆମର ମାନସିକତା ଯେମିତିକି ସେମିତି ରହିଛି। ଏକ ପକ୍ଷରେ ଆମେ ଏ ଅଞ୍ଚଳରେ IIM ଭଳି ସର୍ବଭାରତୀୟ ସ୍ତରର ପ୍ରତିଷ୍ଠାନ ଦାବି କରୁଛୁ, ଅପରପକ୍ଷରେ ପିଲାମାନେ ଦିଲ୍ଲୀ କିମ୍ବା ପୁନା ଗଲେ ଭଲ କ୍ୟାରିୟର ଗଠନ କରିପାରିବେ ବୋଲି ଭାବୁଛୁ। ଫଳରେ ଦୀର୍ଘଦିନ ଧରି କ୍ଷତି ସହି ଆସୁଥିବା ଏ ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକର ପରିସ୍ଥିତିରେ କିଛି ଉନ୍ନତି ଆସିପାରିନାହିଁ। ଯଦି ମେଧାବୀ ଛାତ୍ରମାନେ ଏବଂ ସେମାନଙ୍କ ଅଭିଭାବକଗଣ ଏପରି ଭାବି ଚାଲିଥିବେ, ଏ ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକ ଅବହେଳିତ ହୋଇ ରହିଥିବେ। ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ କିମ୍ବା ଅନ୍ୟ ସ୍ଥାନକୁ ଯିବାରେ କୌଣସି ଆପତ୍ତି ନାହିଁ, କିନ୍ତୁ ଯଦି ସେହିସବୁ ସୁବିଧା ସୁଯୋଗ ଏଠି ଅଛି, ତା'ର ଫାଇଦା ନ ନେଲେ, ପାଠ ନ ପଢ଼ିଲେ ଅନୁଷ୍ଠାନ କିଭଳି ସୁନାମ ଅର୍ଜନ କରିପାରିବ କିମ୍ବା ତା'ର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିବ। ଏକଥା ସତ ଯେ ବଡ଼ ବଡ଼ ସହରରେ ଉଚ୍ଚଶିକ୍ଷା ହାସଲ କଲେ ଯେହେତୁ ସେଠି ନିଯୁକ୍ତିର ସୁଯୋଗ ବେଶୀ, ଚାକିରି ଶୀଘ୍ର ମିଳିଯିବ, କିନ୍ତୁ ଏଠି ମଧ୍ୟ ଉଚ୍ଚଶିକ୍ଷା ଲାଭ କରି ଚାକିରି ପାଇଁ ଚେଷ୍ଟା କରାଯାଇପାରେ। ଆମେ ବିଭିନ୍ନ ମାଧ୍ୟମରୁ ଖବର ପାଉଛୁ, ଏ ଅଞ୍ଚଳର କଲେଜରେ ଅଧ୍ୟାପକ ନାହାନ୍ତି, ଅମୁକ ସୁବିଧା ନାହିଁ। ଯଦି ପିଲାମାନେ ଏଠି ପଢ଼ିବା ପାଇଁ ଆଗ୍ରହ ନ ନେବେ, ଅଭିଭାବକମାନେ ପିଲା ବାହାରକୁ ଗଲେ ଭଲ କରିବେ ବୋଲି ଭାବିବେ, ଏସବୁ ଅସୁବିଧା କେବେ ହେଲେ ଦୂର ହେବ ନାହିଁ। ଏବେ କୌଣସି ସ୍ଥାନ ଦୂରଦୂରାନ୍ତ ହୋଇ ରହିନାହିଁ, ପଛୁଆ ହୋଇ ରହିନାହିଁ, ସୁବିଧା ସୁଯୋଗ ସବୁଠି ମିଳୁଛି। କେବଳ ମାନସିକତାରେ ପରିବର୍ତ୍ତନ ଦରକାର। ଏ ଅଞ୍ଚଳର ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସୁବିଧା ସୁଯୋଗ ସହିତ ପରିବେଶ ସୃଷ୍ଟିର ଆବଶ୍ୟକତା ରହିଛି। ମେଧାବୀ ଛାତ୍ରମାନଙ୍କର ପଢ଼ିବାର ଆବଶ୍ୟକତା ରହିଛି। ଫଳରେ ଶିକ୍ଷା କ୍ଷେତ୍ରରେ ଏ ଅଞ୍ଚଳ ମଧ୍ୟ ସୁଖ୍ୟାତି ଅର୍ଜନ କରିପାରିବ। ଛାତ୍ର, ଅଭିଭାବକ, ଶିକ୍ଷକ, ସରକାର ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ। ଦିଲ୍ଲୀ ଭଳି ଏ ଅଞ୍ଚଳକୁ ମଧ୍ୟ ପିଲାମାନେ ଦୂରଦୂରାନ୍ତରୁ ପାଠ ପଢ଼ିବା ପାଇଁ ଆସିବେ।
1: ଶୁଣିଲେ ଚେତନା ଚିନ୍ତନ। ନିବେଦନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଯେଉଁ ବ୍ୟକ୍ତି ଅଜିତେନ୍ଦ୍ରିୟ, ଯାହାର ଜ୍ଞାନ କି ବୈରାଗ୍ୟ ନାହିଁ, ତାଙ୍କର ସନ୍ନ୍ୟାସ ଆଶ୍ରମ ଅବଲମ୍ବନ ଉଚିତ ନୁହେଁ ବୋଲି କହି ଶ୍ରୀକୃଷ୍ଣ ସଂକ୍ଷେପରେ ବୁଝାଇଛନ୍ତି ଯେ ଶ୍ରୀହରିଙ୍କ ପ୍ରତି ନିଷ୍ଠା ଓ ଅହିଂସା ସନ୍ନ୍ୟାସୀର ଧର୍ମ, ତପସ୍ୟା ଓ ତତ୍ତ୍ୱବିଚାର ବାନପ୍ରସ୍ଥିର ଧର୍ମ, ଯଜ୍ଞାନୁଷ୍ଠାନ ଓ ପ୍ରାଣୀଙ୍କ ସୁରକ୍ଷା ଗୃହସ୍ଥର ଧର୍ମ, ଗୁରୁସେବା ହେଉଛି ବ୍ରହ୍ମଚାରୀର ଧର୍ମ। କୁରୁକ୍ଷେତ୍ର ଯୁଦ୍ଧ ଶେଷରେ ଶ୍ରୀକୃଷ୍ଣ ଭୀଷ୍ମଙ୍କ ମୁଖରୁ ମୁଖ୍ୟ ଧର୍ମ ସମ୍ବନ୍ଧରେ ଯେଉଁ ସବୁ ବିଜ୍ଞାନ, ବୈରାଗ୍ୟ, ଶ୍ରଦ୍ଧା ଆଉ ଭକ୍ତିର କଥା ଶୁଣିଥିଲେ, ତାହା ଉଦ୍ଧବଙ୍କୁ କହିଛନ୍ତି।

ଶୁଣିଲେ ଶ୍ରୀମଦ୍ ଭାଗବତ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦି, ମଧୁଲିତା ମହାନ୍ତି, ପାଦରି କୁମାର ଆଚାର୍ଯ୍ୟ, ରାମହରି ଦାସ ଓ ଅରବିନ୍ଦ ମୁଦୁଲି। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ପ୍ରଥମେ ଆଞ୍ଚଳିକ ସମ୍ବାଦ ଆମରି ସ୍ୱାସ୍ଥ୍ୟ, ପରେ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି, ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ।

0: ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି 2 ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପୋଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା 2 ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ 2 ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକା ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀରର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ICU ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଇଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା, ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ୍କ ଅକାମୀର ଡାଇଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7-8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଇଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ୍କ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଇଲିସିସ୍ରୁ ବଞ୍ଚାଯାଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ

0: ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଇଲିସିସ୍ ଏବଂ ବୃକ୍କ ପ୍ରତିରୋପଣ, ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ, ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡ଼ିସିନ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା, କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା, କିମ୍ବା ଗୋଡ଼ ହାତ ଫୁଲିଗଲା, କିମ୍ବା ଉଚ୍ଚ ରକ୍ତଚାପ ହେଲା, ତୁରନ୍ତ ଯାଇ ସେ ନିକଟସ୍ଥ ମେଡ଼ିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ଯଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର। ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି, ହୁଏତ ଆମେ ବୃକ୍କ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ୍କ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦ କର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିସନ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି, ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି, ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ, ଆର୍ଥିକ, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନ୍ରୁ 530 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି, ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାୟୁ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ

0: ପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା 7 ନଟିଂହାମ୍ରେ ତୃତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ ଦୁଇଟି ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ 3 ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜେସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଗିରଫ କଲା ଗୁଜରାଟ ATS। ଏବଂ T20 ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରଯୋଜନା ଏବଂ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ସୁପ୍ରଭାତ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜି ପରିକ୍ରମାରେ କିଛି ସୂଚନା କିଛି ସଙ୍ଗୀତକୁ ନେଇ ଆକାଶବାଣୀର ପ୍ରସାରଣ କକ୍ଷରୁ ମୁଁ ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ। ବନ୍ଧୁଗଣ, ଆମେ ସମସ୍ତେ ଜାଣିଛେ ଯେ ବର୍ତ୍ତମାନ ଚଳିତ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଆମେ ପାଳନ କରୁଛେ ବନ ମହୋତ୍ସବ। ଜୁଲାଇ ମାସ ପ୍ରଥମ ସପ୍ତାହ ବନ ମହୋତ୍ସବର ସପ୍ତାହ। ଏହା ପୂର୍ବରୁ ଜୁନ୍ ମାସରେ ରଜ ସଂକ୍ରାନ୍ତି ବେଳକୁ ମାଟି ବୀଜ ଧାରଣ କରିବାକୁ ଉପଯୁକ୍ତ ହୋଇଥାଏ। ଜୁଲାଇ ମାସ ବେଳକୁ ମୌସୁମୀ ବାୟୁ ପ୍ରବାହିତ ହୋଇ ବର୍ଷା ଋତୁ ଆରମ୍ଭ ହୋଇସାରିଥାଏ। ଚାରା ରୋପଣ ବା ଗଛ ଲଗାଇବାର ଏହା ପ୍ରକୃଷ୍ଟ ସମୟ। ଏହିସବୁ କାରଣରୁ ସାରା ଭାରତରେ ଜୁଲାଇ ମାସର ପ୍ରଥମ ସପ୍ତାହଟି ବନ ମହୋତ୍ସବ ସପ୍ତାହ ରୂପରେ ପାଳନ କରାଯାଉଛି। ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ଜୁଲାଇ ଓ ଅଗଷ୍ଟ ମାସ ସାରା ବର୍ଷା ଲାଗି ରହିଥାଏ। ଏହା ଗଛ ଲଗାଇବାର ପ୍ରକୃଷ୍ଟ ଋତୁ ବା ସମୟ। ବୃହତ୍ ବୃକ୍ଷରୋପଣର ଉତ୍ସବ ଆରମ୍ଭ ହୋଇଥିଲା ପ୍ରଥମେ 1950 ମସିହାରେ। ଭାରତର ତତ୍କାଳୀନ କୃଷି ମନ୍ତ୍ରୀ କେ ଏମ୍ ମୁନ୍ସି ଏହି ପରମ୍ପରାର ଅୟମାରମ୍ଭ କରିଥିଲେ। ସେତେବେଳେ ବନ ବିଭାଗ ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ନଥିଲା, ଏହା ଖାଦ୍ୟ ଓ କୃଷି ବିଭାଗ ଅଧୀନରେ ଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ବ୍ରିଟିଶ ଅମଳରେ ବୃକ୍ଷର ଉତ୍କର୍ଷତା ଓ ପ୍ରୟୋଜନୀୟତା ଏହାର ଆର୍ଥିକ ମୂଲ୍ୟାଙ୍କନ ଉପରେ ନିର୍ଭର କରୁଥିଲା।

ଏହାର 2 ବର୍ଷ ପୂର୍ବରୁ ଅର୍ଥାତ୍ 1950 ମସିହାରେ ତତ୍କାଳୀନ ଖାଦ୍ୟ ଓ କୃଷି ମନ୍ତ୍ରୀ ନିଜର ଅଭୂତ ଦୂରଦୃଷ୍ଟି ହେତୁ ବାୟୁଚକ୍ର ସଞ୍ଚାଳନ ଏବଂ ଅନ୍ୟାନ୍ୟ ପରିବେଶୀୟ ସେବା ପ୍ରଦାନ କରୁଥିବା ବୃକ୍ଷର ମହତ୍ତ୍ୱକୁ ହୃଦୟଙ୍ଗମ କରି ଏବଂ ଭବିଷ୍ୟତରେ ବିକାଶ ପାଇଁ ଜଙ୍ଗଲର ଅବକ୍ଷୟକୁ ପରିକଳ୍ପନା କରି ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହର ପ୍ରସଙ୍ଗ ରଖାଯାଇଛି, ଗଛ ଲଗାଅ ପୃଥିବୀ ବଞ୍ଚାଅ। ତେଣୁ ଆସନ୍ତୁ ଆମେ ସମସ୍ତେ ଏହି ଅଭିଯାନରେ ସାମିଲ ହେବା, ଗଛଟିଏ ଲଗାଇବା ଏବଂ ଆମର ଏହି ସୁନ୍ଦର ପୃଥିବୀକୁ ସବୁଜିମା ବୃଦ୍ଧିରେ ସହାୟତା କରିବା।

ବନ୍ଧୁଗଣ, ଗତକାଲି ଥିଲା ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏହି ଅବସରରେ ପରିବେଶ ଉପରେ ପ୍ଲାଷ୍ଟିକ୍ ବ୍ୟାଗ୍ର ନକାରାତ୍ମକ ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କର ମନରେ ସଚେତନତା ସୃଷ୍ଟି କରାଯାଇଛି। 2009 ଜିରୋ ୱେଷ୍ଟ ୟୁରୋପ ସଙ୍ଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପ୍ଲାଷ୍ଟିକ୍ ଜୈବ ବିଘଟନଶୀଳ ହୋଇନଥିବାରୁ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ହଜାରି ବର୍ଷ ଯାଏଁ ପରିବେଶରେ ତିଷ୍ଠି ରହିଥାଏ। ସମ୍ପ୍ରତି ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍ ବ୍ୟାଗ୍ର ସିଂହ ଭାଗ ବା ବଡ଼ ଭାଗ ରହିଛି, ଯାହା ବିଭିନ୍ନ ପରିବେଶ ତଥା ସ୍ୱାସ୍ଥ୍ୟ ସଙ୍କଟକୁ ଆମନ୍ତ୍ରଣ କରୁଛି। ତେଣୁ ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣକୁ ଦୂର କରିବା ଉଦ୍ଦେଶ୍ୟରେ ବିଶେଷ କରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ବନ୍ଦ କରିବା ସହ ପୁନର୍ବ୍ୟବହାରକ୍ଷମ ବ୍ୟାଗ୍ ଆପଣେଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯାଉଛି। 2002 ବାଂଲାଦେଶ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଆନୁଷ୍ଠାନିକ ଭାବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା। ଏହାପରେ ଭାରତ ସମେତ ଅନେକ ଦେଶ ଏହାକୁ ନିଷେଧ କରିଛନ୍ତି।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଯିବା ଏବଂ ଜାଣିବା ଭାରତ ଏବଂ ବିଶ୍ୱ ଇତିହାସରେ ଆଜି ଦିନରେ ଘଟିଯାଇଥିବା କିଛି ବିଶେଷ ଘଟଣାବଳୀ ସମ୍ପର୍କରେ। ଆଜି ଜୁଲାଇ ମାସ 4 ତାରିଖ 1902 ମସିହା ମହାନ ଆଧ୍ୟାତ୍ମିକ ଗୁରୁ ଏବଂ ବେଦାନ୍ତର ପ୍ରଣେତା ସ୍ୱାମୀ ବିବେକାନନ୍ଦଙ୍କର ନିଧନ ହୋଇଥିଲା। 1963 ମସିହା ଭାରତର ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗାର ପ୍ରସ୍ତୁତକର୍ତ୍ତା ତଥା ସ୍ୱତନ୍ତ୍ରତା ସେନାନୀ ପିଙ୍ଗଲ ଭେଙ୍କୟାଙ୍କ ନିଧନ ହୋଇଥିଲା। 1947 ମସିହା ବ୍ରିଟିଶ ସଂସଦରେ ଆଜିର ଦିନରେ ଭାରତୀୟ ସ୍ୱାଧୀନତା ବିଲ୍ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ କି ଭାରତ ଏବଂ ପାକିସ୍ତାନ ବିଭାଜନର ରୂପରେଖ ନିର୍ଦ୍ଧାରିତ ହୋଇଥିଲା। ଏବଂ 1959 ମସିହା ଆଜିର ଦିନରେ ଭାରତୀୟ ସେନା କାର୍ଗିଲ ଯୁଦ୍ଧରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟାଇଗର ହିଲ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

ତାହେଲେ ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଓ ସଙ୍ଗୀତ ଏତିକି। ସମୟ ଇଶାରା କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା। ପୁଣି କିଛି ନୂତନ ସୂଚନା

ସଙ୍ଗୀତକୁ ନେଇ ଭେଟ ହେବା ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ସେ ପର୍ଯ୍ୟନ୍ତ ପାଇଁ ଆପଣ ବ୍ୟକ୍ତିଗତ ଭାବରେ ଗଛଟିଏ ଲଗାନ୍ତୁ, ତାର ଯତ୍ନ ନିଅନ୍ତୁ ଏବଂ ଆମର ଏହି ପୃଥିବୀକୁ ସବୁଜ, ସୁନ୍ଦର ଏବଂ ବାସୋପଯୋଗୀ କରି ରଖନ୍ତୁ। ଏଥର ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।

ପ୍ରଚାର କଲୁ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରଯୋଜନା ଓ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମେଡିୟମ୍ ଅଫ୍ରିଆମ୍ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଓ ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଚାଷର କଥାରେ ଶୁଣନ୍ତୁ। ଅମୃତଭଣ୍ଡା ଚାଷରୁ ଅଧିକ ରୋଜଗାର ସମ୍ଭବ।

ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ସାରୁ, ମାଖନ୍ ଆରୁ ଲଇନି। ତ ଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ସମିଆ ଦେଖିକରି ଅମୃତଭଣ୍ଡା ଚାଷ୍ ବି କରିଥିସନ୍। ଇଟା ଖାଇବାକେ ଯେନ୍ତା ସ୍ୱାଦ, ତାର୍ ଚାହିଦା ବି ଚାର୍ ବାଟେ ବେଶୀ ଏ। ଇଟାକେ ଖରାଦିନେ ଆମେ ଖୋଉଛୁଁ ବୋଇଲେ ତାର୍ ଲାଭ ବେଶୀ ଏ। ଇ ଭିତରେ ପେପିନ୍ ଥିବା କାରଣନୁ ଇଟା ଆମର୍ ହଜମ ଶକ୍ତିକେ ବଢ଼େଇଥିସି। ତାର୍ ସନେ ଇ ଭିତରେ ଭିଟାମିନ୍ ସି ଆରୁ ଆଣ୍ଟି ଆକ୍ସିଡେଣ୍ଟ ଥିବା କାରଣନୁ ଇଟା ଦିହିର୍ ଚର୍ବିକେ ବଢ଼ାବାକେ ନେଇଦିଏ ଆରୁ ହୃଦୟ ରୋଗୀମାନଙ୍କର ଲାଗି ଇଟା ବେଶୀ ଉପକାରୀ ଏ। ତ ଚାଷୀ ଦାଦାମାନେ ଏବେ କଥା ଆସୁଛେ, ଇ ଅମୃତଭଣ୍ଡା ଚାଷ୍ ଲାଗି ଆମେ କେନ୍ ଭଳିଆ ପ୍ରସ୍ତୁତି ସବୁ କର୍ମା, ଇ କଥା ଗୋଟେକେ ବି ଆମ୍କେ ଠିକ୍ ହିପାସେ ବୁଝି ନେବାକେ ପଡ଼୍ବା ଏ। ଆମର୍ ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ପ୍ରଜାତିର ଅମୃତଭଣ୍ଡା ଚାଷ୍ କରିପାରବେ ଏ। ନୂଆ ନୂଆ ଜ୍ଞାନ କୌଶଳକେ ନେଇକରି ଇ ଚାଷ୍ ନେ ଭଲ ଲାଭ ବି ପାଇପାରବେ ଏ। ଯଦି କୃଷି ବୈଜ୍ଞାନିକ ଆଜ୍ଞାମାନଙ୍କର ସାହାଯ୍ୟ ନେବେ ବୋଇଲେ ନୂଆ ବ୍ରିଡ୍ ଚାଷ୍ କରିକରି ଭଲ ଲାଭ ଦୁଇଟା ବି ପାଇପାରବେ। ତ ଏବେ କଥା ଆସୁଛେ, ଇ ଚାଷ୍ ଲାଗି ଜଳବାୟୁ କେନ୍ତା ରହିବାର କଥା, ଇ କଥା ଗୋଟେକେ ବି ଆମର୍ ଚାଷୀ ଦାଦାମାନଙ୍କେ ଠିକ୍ ହିପାସେ ବୁଝି ନେବାକେ ପଡ଼୍ବା ଏ। ଇନର୍ ଲାଗି ଗରମ ଆର୍ଦ୍ର ଜଳବାୟୁ ନେ ଇ ଅମୃତଭଣ୍ଡା ଚାଷ୍ ଭଲ ହିପାସେ କରାଯାଇ ପାର୍ବା ଏ। ଇଟା ବେଶୀ ସେ ବେଶୀ 38°C ନୁ 44°C ନେ ଇ ଚାଷ୍ ଭଲ ହେଇପାର୍ବା ଏ। ଆର୍ ଯଦି 5°C ନୁ ଇଟା କମ୍ ରହୁଛେ ବୋଇଲେ ଇ ଚାଷ୍ ସେନ ଭଲ ନେଇ ହେଇପାରେ। ବେଶୀ ଗରମ ଆରୁ ବେଶୀ ଥଣ୍ଡା ଇ ଚାଷ୍ ଲାଗି କ୍ଷତିକାରକେ। ସେଥିର୍ ଲାଗି ଚାଷୀ ଦାଦାମାନେ ଜମିର୍ ଉତ୍ତର ପଶ୍ଚିମ ଇ ଦିଗ୍ନେ ଇଟାକେ ଲଗାବାରଟା ବେଶୀ ଭଲ ରହେବା। ଯଦି ବେଶୀ ଥଣ୍ଡା ହେଇକରି ଥଣ୍ଡା ଉଷ ପଡ଼ୁଛେ ବୋଇଲେ ରାତିର୍ ଶେଷ ଭାଗ୍ନେ ଆମେ ଜଳସେଚନ କର୍ବାରଟା ବେଶୀ ଭଲ ହେବା। ସେନ୍ତା ଏବେ କଥା ଆସୁଛେ, ଇ ଚାଷ୍ ଲାଗି ଜମି ପ୍ରସ୍ତୁତି କେନ୍ତା କର୍ବାକେ ପଡ଼୍ବା, ଇ କଥା ଗୋଟେକେ ବି ଆମର୍ ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା ଏ। ଯଦି ଜମି ଉର୍ବର ଅଛେ ବୋଇଲେ ଆରୁ ପାଏନ୍ ନିଷ୍କାସନ ଠିକ୍ ହେଇପାରୁଛେ ବୋଇଲେ ଇ ଚାଷ୍ ଲାଗି ଇଟା ସବୁଠାନୁ ଭଲ୍ ଏ। କାଁକା ଯେ ପାଏନ୍ ବେଶୀ ପୁରି ରହିଥିବାର ଜାଗାନେ କଦଲୀ ଆରୁ ଅମୃତଭଣ୍ଡା ଲଗାବାରଟା ଉଚିତ ନେଇ ସେ ଏ। ଯଦି ଗଛମାନଙ୍କେ ରୋଗ ପୋକ ହେବାର ସମ୍ଭାବନା ରହୁଛେ ବୋଇଲେ ଗଭୀର ମାଇଟ୍ ଭିତରେ ଇ ଅମୃତଭଣ୍ଡା ଚାଷ୍ ନେଇ କର୍ବାରଟା ଭଲ୍ ଏ। ସେନ୍ତା ସମିଆ ଦେଖିକରି ଜମିକେ ଭଲ୍ କରି ଦେଇକରି କ୍ଷେତ୍ରର ସ୍ତର ପ୍ରସ୍ତୁତ କର୍ବାକେ ପଡ଼୍ବା ଏ। ଯଦି ଜମି ଟିକେ ଢାଲୁଆ ଅଛେ ବୋଇଲେ ଇଟା ଆର୍ ଟିକେ ଭଲ୍ କଥା। 4 meter ମଝିନେ ଗୋଟେ ଲମ୍ବା ଆରୁ ଚଉଡ଼ା ଆରୁ ଗଭୀର ଖାଲ କରବାକେ ପଡ଼୍ବା। ଗଛ ଲଗାବାର 10 days ଆଗରୁ ମାଇଟ୍ନେ 20 kg ଗାଈ ଗୋବର ଖତ, 50 g ସୁପର ଫସ୍ଫେଟ ଆରୁ 250 g ପଟାସ ମିଶେଇ ଦେଇକରି ଇସବୁ ଖାଲ ମନକେ ମାଇଟ୍ ପକେଇ ଦେମା। ସେନ୍ତା ଏବେ କଥା ଆସୁଛେ, ଇ ଚାଷ୍ ଲାଗି ବିହନ କେନ୍ତା

ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଆଲବମ୍ରୁ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ଗୀତା ପଟ୍ଟନାୟକ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦେବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ଵ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୋଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ, ସେ ମନ୍ଦିରଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର, ସେଗୁଡ଼ିକ ହେଲା ରେଖ ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ ବା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର, ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେ ହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି, ତେଣୁ ଯେତେବେଳେ ରଥଗୁଡ଼ିକ ବରଦାନ

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତରରେ ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏଇ କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୂଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସେନ ଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ ବାଇଶ ଭୁଜଯୁକ୍ତ ନୃସିଂହ,

ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା, ଚତୁର୍ଭୁଜା, ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହେଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ, ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ଶରଧାବାଲି, ବଡ଼ ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥି ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ର

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରେସର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ସୁଗ୍ରୀବ କହିଲେ, ମୋ ଲୋକମାନେ ଏକୁ ଏକ ବଳିଆର, ଆମେ ରାବଣଠାରୁ ସୀତାଙ୍କୁ ଛଡ଼ାଇଥାନ୍ତୁ, କିନ୍ତୁ ଭୟ ହେଲା, ରାବଣ ବାଳୀର ମିତ୍ର, ସେ ନାରୀ ତାର କେଉର ମଣିହାର ଆଦି ଭୂଷଣ ତଳେ ପକାଇ ଦେଇଛି। ହେ ଜଟାଧାରୀ ବିଭୂତି ଭୂଷଣ, ଏବେ ଚିହ୍ନ ଏ ଅଳଙ୍କାର କାହାର। ସମ୍ବେର ଦୂଷଣ ଅର୍ଥାତ୍ ବାନରଙ୍କ କଥା ପ୍ରଭୁଙ୍କୁ ଚନ୍ଦନ ବୋଳିଦେଲା ଭଳି ଲାଗିଲା। ସୀତାଙ୍କ କଥା ସବୁବେଳେ ପ୍ରଭୁଙ୍କୁ ଚନ୍ଦନ। ସୀତାଙ୍କୁ ଅଣାଅ ବୋଲି କହିଥିଲେ ବିଶ୍ୱାମିତ୍ର, ସେତେବେଳେ ପ୍ରଭୁଙ୍କୁ ଚନ୍ଦନ ଗୋଳି ବୋଳି ହେଲା ପରି ଲାଗିଥିଲା। ଏବେ ସୁଗ୍ରୀବ କଥାରେ ପ୍ରଭୁଙ୍କ ପାଖରେ ପହଞ୍ଚିଛି ସେହିଭଳି ପୁଲକ। ଅମ୍ଳାନ ବସନରେ ବନ୍ଧା ଅଳଙ୍କାର ସତେ ପ୍ରଭୁଙ୍କ ଚିତ୍ତକୁ ବଶ କରିବା ପାଇଁ କବଚ, ଏହାକୁ ଘୋଡ଼େଇ ହୋଇ କାମସରରୁ ବଞ୍ଚେଇ ପାରିବେ ଶରୀରକୁ। ସୀତା ଥିଲା ଏ ଅଳଙ୍କାରର ଅଳଙ୍କାର, ତାଠାରୁ ଭିନ୍ନ ହେବାରୁ ବିଧାତା ବାମ ହେଲା, ସେମାନେ ଶୋଭା ହରାଇ ବସିଲେ। ଏହି ଚିନ୍ତାରେ ଲବ ବା ମୁହୂର୍ତ୍ତ ବର୍ଷ ଭଳି ଲାଗିଲା ପ୍ରଭୁଙ୍କୁ। ଅଶ୍ରୁ ଜଳରେ ତିନ୍ତିଗଲା ବକ୍ଷସ୍ଥଳ, ବିଷାଦରେ ନିଶ୍ୱାସ ଛାଡ଼ି ହା ସୀତା କହିଲେ। ଶୟନ ବେଳେ ଭୟରେ ଚମକି ଭିଡ଼ି ଧରୁଥିବା ସୀତା ଦଶମୁଖ ବିଂଶ ଭୁଜ ଦେଖି ଜୀବନ ଧରିବ କିପରି, ଶୃଗାଳ ପାଖରେ ଶସା ପରି ରହିଥିବ, ବ୍ୟାଧ ଜାଲରେ ବନ୍ଦୀ କପୋତ ଭଳି ତା ଦଶା ହୋଇଥିବ, ତାକୁ ନ ଦେଖି ତା ଦୁଃଖ ଜାଣି ମଧ୍ୟ ମୁଁ ଜୀ ରହିଛି କିପରି। ଏହି ଛାନ୍ଦକୁ ଆଦ୍ୟ ପ୍ରାନ୍ତ ଅନୁପ୍ରାସରେ ରଚନା କରି ଭଞ୍ଜ ଏଇଠି ଶେଷ କରିଛନ୍ତି କାବ୍ୟର 27 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ବର୍ଣ୍ଣନା ଝରଣା ଦାସ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଏଥର ଶୁଣନ୍ତୁ। ବାଗି ଚଳଚ୍ଚିତ୍ରର ଏ ଗୀତଟି ଅଙ୍କିତ ତିୱାରୀଙ୍କ କଣ୍ଠରେ, ଗୀତିକାର ଅଭିନ୍ଦ୍ର କୁମାର ଉପାଧ୍ୟାୟ, ସଙ୍ଗୀତ ଅଙ୍କିତ ତିୱାରୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ ଜୁଡ଼ୁଆ ଚଳଚ୍ଚିତ୍ରର ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତରଚନା ଦେବ କହିଲି, ସଙ୍ଗୀତ ଅନୁ ମଲ୍ଲିକ।

ତମାସା ଚଳଚ୍ଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ଅରିଜିତ ସିଂ। ଗୀତ ରଚନା ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, କଥାଚିତ୍ର ତମାସା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ହୀରୋପନ୍ତୀ ଚଳଚ୍ଚିତ୍ରର ଏହି ଗୀତଟି ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି କୌସାର ମୁନିର, ସଙ୍ଗୀତ ସାଜିଦ ୱାଜିଦ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଲୋଫର ଚଳଚ୍ଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଶାନ ଏବଂ ତପୁ ମିଶ୍ର। ଗୀତରଚନା ବାପୁ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ଗୁଡ଼ଲି ରଥ। କଥାଚିତ୍ର ଲୋଫର।

ଏଥର ଅଭିମନ୍ୟୁ ଚଳଚ୍ଚିତ୍ରରୁ ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ସୌରେନ୍ ଏବଂ ନିବେଦିତା, ଅରୁଣ ମନ୍ତ୍ରୀଙ୍କ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ ଏବଂ ଭକ୍ତ ପ୍ରସାଦ, କଥାଚିତ୍ର ଅଭିମନ୍ୟୁ।

ଶ୍ରୋତବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଗୀତା ଏବଂ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ସୁନା ଭାଉଜ ଚଳଚ୍ଚିତ୍ରର ଏହି ଗୀତଟି। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସକାନନଙ୍କୁ, ସଙ୍ଗୀତ ଅକ୍ଷୟ ମହାନ୍ତି।

କଥାଚିତ୍ର ଅଗସ୍ତ୍ୟ। ଏହି ଚଳଚ୍ଚିତ୍ର ପାଇଁ କଣ୍ଠ ଦେଇଛନ୍ତି ଅନନ୍ୟ ଶ୍ରୀତମ ନନ୍ଦ। ଗୀତ ରଚନା ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମାନନ୍ଦ।

ଏଥର ଶୁଣନ୍ତୁ, କେବେ ତମେ ନାହଁ କେବେ ମୁଁ ନାହିଁ ଚଳଚ୍ଚିତ୍ରରୁ କଣ୍ଠ ଦେଇଛନ୍ତି ମହାଲକ୍ଷ୍ମୀ ଆୟର ଏବଂ ସାଥୀ, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ବିକାଶ ଦାସ।

ଦିଲ୍ଲୀ କେନ୍ଦ୍ରରୁ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡିୟମ୍ ଏଫ୍ରେମ୍ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା।

ଶ୍ରୋତବନ୍ଧୁ ନମସ୍କାର, ଖୋଲା ଝରକାର ଏକ ନୂତନ ଅଧ୍ୟାୟକୁ ନେଇ ଆସିଛି ମୁଁ ସୁମତୀ ମୁଣ୍ଡ। ଆଜି ଆପଣମାନଙ୍କୁ ଶୁଣାଇବି କିଛି ନୂଆ କଥା, ନୂଆ ଗୀତ। ଆସନ୍ତୁ ଏବେ ଯିବା କାର୍ଯ୍ୟକ୍ରମର ପରିଧିକୁ ଏବଂ ହଜିଯିବା ମଜିଯିବା ଆମେ ଗୀତର ସ୍ୱରରେ, ଆରମ୍ଭରେ ଆଧ୍ୟାତ୍ମିକ ଭାବଧାରାର କିଛି ସୂଚନା ସହିତ। ଶ୍ରୋତବନ୍ଧୁ, ସନ୍ତୋଷ ହିଁ ଶାନ୍ତିର ଏକମାତ୍ର ଚାବିକାଠି। ତେଣୁ ସଂସ୍କୃତିରେ ଏକ କୁହାଯାଇଛି ଶ୍ଳୋକରେ, ଶାନ୍ତି ତୁଲ୍ୟମ ତପୋ ନାସ୍ତି ନ ସନ୍ତୋଷାତ୍ ସୁଖମ୍। କେବଳ ସୁଖ ସୌଭାଗ୍ୟରେ ଥିବା ଲୋକମାନେ ନୁହନ୍ତି, ବରଂ ଆଜିର ଦିନରେ ପ୍ରତ୍ୟେକ ମଣିଷ କୌଣସି ନା କୌଣସି କାରଣରୁ ମାନସିକ ଅଶାନ୍ତିରେ କାଳତିପାତ କରୁଛନ୍ତି। ଧନୀଙ୍କ ପାଖରେ ସବୁ ଥାଇ ମଧ୍ୟ ମନରେ ଶାନ୍ତି ନାହିଁ। ଅପରପକ୍ଷେ ଜଣେ ଗରିବର ଅଭାବ ଅନଟନ ଏହା ମଧ୍ୟ ତା ପାଇଁ ମନ ଭିତରୁ ଶାନ୍ତିକୁ ଦୂର କରିଥାଏ। ଶ୍ରୋତାବନ୍ଧୁ, ଜୀବନର ଏହି ସତ୍ୟକୁ ଯଦି ଆମେ ଗଭୀର ଭାବରେ ଅନୁଭବ କରିବା, ତେବେ ଦେଖିବା ଯେ ଅଭାବ, ରୋଗ, ଚିନ୍ତା ଓ ଏକାକୀପଣ ମଣିଷକୁ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଉଛି। ଏହାର ପରିଣାମ ବହୁ ବ୍ୟକ୍ତି ଅବସାଦ ଓ ନିରାଶର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛନ୍ତି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି ଲାଗେ। ମନ ଅଶାନ୍ତ ଥିଲେ ଚାରିଆଡ଼ି ବିଷାକ୍ତ ଲାଗେ। ମନରେ ଶାନ୍ତି ଆସିନଥାଏ କ୍ଷମତାର ପ୍ରାବଲ୍ୟ କିମ୍ବା ଯଶ ଖ୍ୟାତିର ବହୁଳତାରେ, ବରଂ ମନର ସ୍ଥିତି ହିଁ ଆଣିଦେଇଥାଏ ଶାନ୍ତି ଓ ସନ୍ତୋଷର ଭାବ। ତେଣୁ ମନର ନିରୁଦ୍ବିଘ୍ନ ଅବସ୍ଥାକୁ କୁହାଯାଇଥାଏ ଶାନ୍ତି। କେବଳ ଉଚ୍ଚମାନ ଲୋକ ପାଖରେ ଏହି ଶାନ୍ତି ଥାଏ। ନିଃସ୍ୱାର୍ଥ ଭାବ ଅନ୍ୟ ପାଇଁ, ଦେଶ ପାଇଁ, ଜାତି ପାଇଁ ତଥା ସମଗ୍ର ବିଶ୍ୱ ପାଇଁ କିଛି ଦେଇଦେବା ବା କାର୍ଯ୍ୟ କରିବାର ମନୋଭାବ ହିଁ ମନରେ ଆଣିଥାଏ ଶାନ୍ତି। ତା ଛଡ଼ା ଆଧ୍ୟାତ୍ମିକ ଜ୍ଞାନ ଓ ଭକ୍ତିମାର୍ଗ ମଣିଷକୁ ମନସ୍ତାତ୍ତ୍ୱିକ ସ୍ତରରେ ଶକ୍ତିଶାଳୀ କରିଥାଏ। ଏଠାରେ ଧନୀ ବା ଦରିଦ୍ରର କୌଣସି ଭେଦଭାବ ନଥାଏ। ସେଇଠି ମିଳିଥାଏ କେବଳ ସମଦୃଷ୍ଟି, ଧୈର୍ଯ୍ୟ ଓ ପ୍ରକୃତ ଆତ୍ମିକ ତୃପ୍ତି। ପରୋପକାର, ସେବା, ପରସ୍ପରକୁ ସହଯୋଗ କରିବା ଦ୍ୱାରା ହିଁ ମନକୁ ସନ୍ତୋଷ ମିଳିଥାଏ। ତା ସହିତ ନିଶାମୁକ୍ତ ଓ ସାତ୍ୱିକ ଜୀବନଶୈଳୀ ଈଶ୍ୱରଙ୍କ ଉପରେ ଅଟଳ ବିଶ୍ୱାସ ଆଣିଦେଇଥାଏ, ପ୍ରକୃତ ଶାନ୍ତିର ପଥକୁ ଉନ୍ମୋଚନ କରିଥାଏ। ଶ୍ରୋତବନ୍ଧୁ, ଧନ ସମ୍ପତ୍ତି ଆସିବା ଯିବା ଏକ ସାଧାରଣ କଥା, କିନ୍ତୁ ମନର ସ୍ଥିରତା ଓ ଧୈର୍ଯ୍ୟ ହରାଇ ଅନୁଚିତ କାର୍ଯ୍ୟ କଲେ ଜୀବନ ନଷ୍ଟଭ୍ରଷ୍ଟ ହୋଇ ପସ୍ତେଇବା ହିଁ ସାର ହୋଇଥାଏ। ତେଣୁ କାମ, ଲୋଭ, କ୍ରୋଧ, ମୋହ, ମଦ, ମାତ୍ସର୍ଯ୍ୟ ଏହି ସଡ଼ରିପୁଠୁ ନିଜକୁ ଦୂରେଇ ରଖିଲେ ଶାନ୍ତି ଆପେ ଆପେ ଆସିଥାଏ। ଏହି ଭାବବୋଧ ସହ ଆସନ୍ତୁ ଶୁଣିନେବା ଏକ ସୁନ୍ଦର ଭଜନ।

ଭକ୍ତିର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ଯିଏ ମାନବୀୟ ଲୀଳାଖେଳା କରୁଛନ୍ତି ପ୍ରତିଟି ମୁହୂର୍ତ୍ତ। 108 ଗରାରେ ସ୍ନାନ ପରେ ମହାଜ୍ୱରରେ ପୀଡ଼ିତ ଏବେ ମହାପ୍ରଭୁ, ଜ୍ୱର କମ୍ପନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତାତି, ଅନବସରର 4 ଦିନର ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି କରିଛନ୍ତି। ତା ସହ ଶ୍ରୀଅଙ୍ଗ ପିଟାନୀତି ଆରମ୍ଭ ହୋଇଛି। ଫୁଲୁରେ ତେଲ ଆସିବା ପରେ ତା ପରଦିନଠୁ ଲାଗି ହେବ ଫୁଲୁରେ ତେଲ ନିଷ୍ଠାର ସହ ମହାପ୍ରଭୁଙ୍କ ସେବା କରିବି ଦଇତାପତି ସେବକ। ଅଣସର ଘରର ଅନ୍ଧକାର ଥିବାରୁ ସେବାୟତମାନଙ୍କ ପ୍ରଦୀପ ଜାଳିବା ଓ ଦିଅମାନଙ୍କ ସେବା କରିବା କାମ କରିଥାନ୍ତି। ମହାପ୍ରଭୁ ଅଣସର ଘରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଏବେ ପଟି ଦେବତା। ସେପଟେ ମହାପ୍ରଭୁଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ତିଆରି କାମ। ରଥ କାର୍ଯ୍ୟ ଗୋଟିଏ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୋଟଳ କାର୍ଯ୍ୟ ଜାରି ରହେ। ଏବେ ଆଗକୁ ଆସୁଛି ରଥଯାତ୍ରା, ପ୍ରଭୁଙ୍କର ସବୁଠୁ ବଡ଼ ଯାତ୍ରା, ଘୋଷଯାତ୍ରା, ଯେଉଁଠି ସେ ଖୋଲା ଭାବରେ ଦର୍ଶନ ଦେବେ ଭକ୍ତଙ୍କୁ। ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ବର୍ତ୍ତମାନ ଦର୍ଶନ ଦେଉଛନ୍ତି ପ୍ରଭୁ ଜଗନ୍ନାଥ। ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ଅଲାରନାଥ ପୀଠରେ, ଯେଉଁଠି କ୍ୱିଣ୍ଟାଲ କ୍ୱିଣ୍ଟାଲ ଫୁଲରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ। ଭୋଗ ରାଗ ପୂଜା ପାର୍ବଣରେ ଉଛୁଳି ଉଠୁଛି ଅଲାରନାଥ ପୀଠ। ସେହି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ସମସ୍ତଙ୍କର ମଙ୍ଗଳ କାମନା ସହିତ ଆଗାମୀ ରଥଯାତ୍ରା ପାଇଁ ଶୁଭାଭିନନ୍ଦନ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ମାନବ ସମାଜ ଏବେ କ୍ଷଣିକ ସମୟରେ ସୃଷ୍ଟି କରିପାରୁଛି ପ୍ରଦୂଷଣର ବିଷମଞ୍ଜି। ଯେଉଁ ପରିବେଶ ଦିନେ ଶସ୍ୟ ଶ୍ୟାମଳା ଥିଲା, ଆଜି ସେଠି କାରଖାନାର ମଞ୍ଚ। ଦ୍ରୁତ ଶିଳ୍ପାୟନର ପ୍ରଭାବ ଯୋଗୁଁ ବାୟୁରେ ଅମ୍ଳଜାନର ପରିମାଣ କମିବାରେ ଲାଗିଛି। କାରଖାନାରୁ ବାହାରୁଥିବା ବିଷରୂପୀ ଅଙ୍ଗାରକାମ୍ଳ ନିଜ କଳେବର ବଢ଼ାଇବାରେ ଲାଗିଛି। କାରଖାନାର ଦୂଷିତ ପଦାର୍ଥ ନଦୀରେ ବିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ରାସାୟନିକ ସାରର ପ୍ରୟୋଗ ହେତୁ ମୃତ୍ତିକାର ଉର୍ବରତା ନଷ୍ଟ ହେଉଛି। ବିବେକହୀନ ମଣିଷ ପୃଥିବୀକୁ ଧ୍ୱଂସ କରି ଚାଲିଛି। ପରିବେଶର ମାନ ହ୍ରାସ ପାଉଛି ଓ ପରିବେଶରେ ବୃଦ୍ଧି ପାଉଛି ପ୍ରଦୂଷଣର ଚିତ୍ର। ଜଙ୍ଗଲ କ୍ଷୟ ପରିବେଶ ନଷ୍ଟ ହେବାର ମୁଖ୍ୟ କାରଣ। ମଣିଷ ନିଜ ଆବଶ୍ୟକତାକୁ ଚରିତାର୍ଥ କରିବା ପାଇଁ କଳକାରଖାନା ଓ ଜନବସତି ସ୍ଥାପନ କରୁଛି। ଏହାସହ କୃଷି କାର୍ଯ୍ୟ ପାଇଁ ଜଙ୍ଗଲ କାଟି ଚାଲିଛି। ଫଳସ୍ୱରୂପ ବନ୍ୟପ୍ରାଣୀ ଆଜି ବାସଶୂନ୍ୟ ହୋଇ ବିଲୁପ୍ତ ପ୍ରାୟ, ତେଣୁ ଜୈବ ସନ୍ତୁଳନ ଆଉ ହୋଇପାରୁନାହିଁ। ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତ ବିଶ୍ୱରେ ଥିବା 17 ପ୍ରମୁଖ ଜୈବ ବିବିଧ ରାଷ୍ଟ୍ର ମଧ୍ୟରେ ଅନ୍ୟତମ। ତେଣୁ ଲୋକମାନଙ୍କୁ ଜଙ୍ଗଲ ସୃଷ୍ଟିର ସଚେତନତା ଓ ସାମାଜିକ ଜୀବନରେ ଗଛର ଭୂମିକା ସମ୍ପର୍କରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ଜୁଲାଇ 1 ତାରିଖରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ସବୁଠି ପାଳନ କରାଯାଉଛି। ଶ୍ରୋତାବନ୍ଧୁ, ଆମ ସମସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଏବଂ ଅନ୍ତତଃ ଗଛଟିଏ ଲଗାଇବା, ଆମ ପରିବେଶର ରୂପକୁ ପୂର୍ବପରି ସବୁଜିମାମୟ କରିବା ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନରେ ସହାୟକ ହେବା। ଏହି କଥା ସହିତ ଶୁଣିବା ଏକ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସର 4 ତାରିଖ। ଆଜିର ଦିନଟି ଭାରତ ଇତିହାସର ଏକ ସ୍ମରଣୀୟ ଦିବସ ଅଟେ। 1999 କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ସେନା ଦ୍ୱାରା ଟାଇଗର ହିଲ୍ ଦଖଲ ବା ବ୍ୟାଟଲ୍ ଅଫ୍ ଟାଇଗର ହିଲ୍ ଏହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସାହସିକ ଅଭିଯାନ। ଲଦାଖର ତ୍ରାସ୍ କାର୍ଗିଲ୍ ଅଞ୍ଚଳରେ ଅବସ୍ଥିତ ଏହି ପାହାଡ଼ ସମୁଦ୍ର ପତ୍ତନଠାରୁ ପ୍ରାୟ 16,500 ଫୁଟ ଉଚ୍ଚତାରେ ରହିଛି। ଏହି ଟାଇଗର ହିଲ୍ଟି ଅତ୍ୟନ୍ତ ଉଚ୍ଚରେ ଥିବାରୁ ଏଠାରେ ଶ୍ରୀନଗର ଲେହକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ସିଧାସଳଖ ନଜର ରଖାଯାଇପାରେ। ତେବେ ଏହାକୁ ପାକିସ୍ତାନୀ ସୈନ୍ୟମାନେ ଦଖଲ କରି ରଖିଥିଲେ। 1999 ଜୁଲାଇ 3 ତାରିଖ ରାତିରେ ଭାରତୀୟ ସେନା ଦ୍ୱାରା ଏକ ଦୁଃସାହସିକ ଆକ୍ରମଣ କରାଯାଇଥିଲା ଏବଂ ଲଗାତାର ତୀବ୍ର ସଂଘର୍ଷ ପରେ ଜୁଲାଇ 4 ତାରିଖ 1999 ସକାଳ ସୁଦ୍ଧା ଭାରତୀୟ ଯବାନମାନେ ଏହି ଟାଇଗର ହିଲ୍କୁ ନିଜ ଅକ୍ତିଆରକୁ ଆଣିଥିଲେ ଏବଂ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ। ଆଜି ହେଉଛି ଜୁଲାଇ ମାସର 4 ତାରିଖ, ସେହି ଐତିହ୍ୟପୂର୍ଣ୍ଣ ଘଟଣାର ମୁକସାକ୍ଷୀ ଦିବସ।

ଶ୍ରୋତବନ୍ଧୁ, ସମଗ୍ର ଭାରତବର୍ଷରେ ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହନ୍ତି, ସେ ଗୋଟିଏ ବିଚାର, ଗୋଟିଏ ଚେତନା, ଗୋଟିଏ ଯୁଗ କହିଲେ ଭୁଲ ହେବ ନାହିଁ। ଯେତେବେଳେ ଦେଶ ଭୟ, ନିରାଶ ଓ ଦାସତ୍ୱ ଭିତରେ ପୁରି ରହିଥିଲା, ସେତେବେଳେ କେରୁଆ ବସ୍ତ୍ର ପିନ୍ଧି ଜଣେ ସନ୍ନ୍ୟାସୀ ସାରା ବିଶ୍ୱ ଆଗରେ ଛିଡ଼ା ହୋଇ କହିଥିଲେ, ଭାରତ ଦୁର୍ବଳ ନୁହେଁ, ଭାରତ ତାହାର ଶକ୍ତିକୁ ଭୁଲି ଯାଇଛି କେବଳ। ତେଣୁ ଉଠ, ଜାଗ, ଯେପର୍ଯ୍ୟନ୍ତ ଲକ୍ଷ୍ୟପ୍ରାପ୍ତି ନ ହୋଇଛି ବୋଲି ସେ ଆହ୍ୱାନ ଦେଇଥିଲେ ଯୁବ ସମାଜକୁ। ଭାରତୀୟଙ୍କୁ ଧର୍ମ କଥା କହିନଥିଲେ କେବଳ, ମଣିଷ ହେବାର ମନ୍ତ୍ର ବି ଶିଖାଇଥିଲେ। ଦେଶଭକ୍ତି ସହ ଆତ୍ମବିଶ୍ୱାସ ଜଗାଇଥିଲେ ମନରେ। ସେ ଥିଲେ ଜଣେ ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ, ଭାରତୀୟ ସଂସ୍କୃତିର ମହାନ ପ୍ରବକ୍ତା। ଆଜି ହେଉଛି ସେହି ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସ। 1902 ଜୁଲାଇ ମାସର 4 ତାରିଖରେ ତାଙ୍କର ମହାପ୍ରୟାଣ ଘଟିଥିଲା, ମାତ୍ର 39 ବର୍ଷ ବୟସରେ। ଭାରତୀୟ ସନାତନ ଧର୍ମକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସ୍ୱାମୀ ବିବେକାନନ୍ଦଙ୍କ ଯୋଗଦାନ ଅତୁଳନୀୟ। ସେ 1893 ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଭାରତୀୟ ସନାତନ ଧର୍ମ ଓ ବେଦାନ୍ତ ଦର୍ଶନର ପ୍ରଚାର କରି ବିଶ୍ୱବିଜୟୀ ହୋଇଛନ୍ତି। ସ୍ୱାମୀଜୀ ଯୁବ ସମାଜକୁ ନିଜ କର୍ତ୍ତବ୍ୟବୋଧ ପ୍ରତି ଜାଗ୍ରତ କରିବା ପାଇଁ ସର୍ବଦା ଚେଷ୍ଟା କରିଥିଲେ। ଆଜି ତାଙ୍କର ମହାପ୍ରୟାଣ ଦିବସରେ ସେହି ମହାପୁରୁଷଙ୍କୁ ଶତଶତ ନମନ କରୁଛୁ, ଯିଏ ଏ ଭାରତବର୍ଷକୁ ବିଶ୍ୱମଞ୍ଚରେ ଗର୍ବର ସହ ଦଣ୍ଡାୟମାନ କରିଛନ୍ତି।

ସମିତି ମିଳିତ ସହଯୋଗ, ପାରସ୍ପରିକ ବିଶ୍ୱାସ, ସମାନ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସମବାୟ ସମିତିଗୁଡ଼ିକ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସାମଗ୍ରିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ସମବାୟ ସମିତିର ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ମିଳିତ ଜାତିସଂଘର ଆନ୍ତର୍ଜାତିକ ସମବାୟ ଦିବସ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ଶନିବାରରେ ପାଳନ କରାଯାଇଥାଏ। ତେଣୁ ଆଜି ଆମ ଦେଶରେ ମଧ୍ୟ ଏହି ଦିବସ ଅବସରରେ ସମବାୟ ସମିତି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଅଛି। ସମଗ୍ର ବିଶ୍ୱରେ ଏହି ସମିତି ପ୍ରାୟ 280 ନିୟୁତରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ଉତ୍ସ ଯୋଗାଇ ଦେଇଛି। ଆମ ଦେଶ ଭାରତ ତଥା ଆମ ଓଡ଼ିଶାରେ ମଧ୍ୟ ସମବାୟ ନୀତି ଅନୁଯାୟୀ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ସମବାୟ ଆନ୍ଦୋଳନକୁ ସକ୍ରିୟ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମବାୟକୁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଭାବରେ ସ୍ଥାପନ କରି ସମବାୟ ପାଇଁ ପୂର୍ବରୁ ବନ୍ଦ ଥିବା ସମସ୍ତ ଦ୍ୱାରକୁ ଉନ୍ମୋଚିତ କରିଦେଇଛନ୍ତି। ସେ ସହକାର ସେ ସମୃଦ୍ଧି ଅର୍ଥାତ୍ ସମବାୟରୁ ସମୃଦ୍ଧିର ମନ୍ତ୍ର ଦେଇଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ସମବାୟ ସଂସ୍ଥାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା। ଶ୍ରୋତାବନ୍ଧୁ, ଆପଣମାନେ ଦେଖୁଥିବେ ବର୍ତ୍ତମାନ ଓଡ଼ିଶା ତଥା ସମଗ୍ର ଦେଶରେ ସମବାୟ ସମିତିଗୁଡ଼ିକ ଆର୍ଥିକ ସ୍ୱାବଲମ୍ବନ, ସାମୂହିକ ଉତ୍ପାଦନ ଓ ବିକ୍ରି, ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି। ବର୍ତ୍ତମାନ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟ ଏହାଦ୍ୱାରା ନୂତନ ଭାବେ ପ୍ରତିଷ୍ଠିତ ସମବାୟ ମନ୍ତ୍ରଣାଳୟର 5 ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ପାଇଁ 2024 ଜୁନ୍ 29 ତାରିଖଠାରୁ ଜୁଲାଇ 6 ତାରିଖ ଯାଏ ଏକ ବୃହତ୍ ଅଭିଯାନ ଆରମ୍ଭ କରାଯାଇଛି, ଯାହାଦ୍ୱାରା ସମବାୟ ବିଭାଗର ସୁଫଳ ଦେଶର ପ୍ରତିଟି ପ୍ରାନ୍ତରେ ପହଞ୍ଚିପାରିବ। ଏହି ସୂଚନା ସହିତ ଆସନ୍ତୁ ଶୁଣିନେବା ଏକ ମନଛୁଆଁ ଗୀତ।

ଶ୍ରୋତାବନ୍ଧୁ, ଗତ ଜୁନ୍ ମାସର ଶେଷ ସପ୍ତାହରେ ଭେନେଜୁଏଲାରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି। ଭୁଶୁଡ଼ି ପଡ଼ୁଥିବା ବିରାଟକାୟ ଅଟ୍ଟାଳିକା, କମ୍ପି ଉଠୁଥିବା ମାଟି ଓ ଫାଟିଯାଉଥିବା ଧରିତ୍ରୀର ଛାତି, ଲୋକଙ୍କ ଆକୁଳ ଚିତ୍କାର ସହ ମୃତ୍ୟୁର ବିଭୀଷିକା ଛାତିକୁ ଥରାଇ ଦେଇଥିଲା। ଶ୍ରୋତାବନ୍ଧୁ, ପ୍ରକୃତିର ସେହି ଘଟଣାଗୁଡ଼ିକ ମଧ୍ୟରୁ ଭୂମିକମ୍ପ ହେଉଛି ଗୋଟିଏ ଗୋଟିଏ ଘଟଣା, ଯାହାକୁ କେବେ ହେଲେ ରୋକାଯାଇପାରିବ ନାହିଁ। ପୃଥିବୀର ଗଭୀରତାରେ କେଉଁ ସବୁ ଗତିବିଧି ଚାଲିଛି ତାହାକୁ ସହଜରେ ଜାଣିହୁଏ ନାହିଁ। ଆଧୁନିକ ବିଜ୍ଞାନ ଭୂମିକମ୍ପ ସମ୍ପର୍କରେ ତ କିଛି ସୂଚନା ଦେଇପାରିବ, କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ କେବେ ହେବ ତାହାର କୌଣସି ସୂଚନା ସଠିକ୍ ରୂପରେ ଦେଇପାରିବ ନାହିଁ। ତେଣୁ ଶ୍ରୋତାବନ୍ଧୁ, ଭୂମିକମ୍ପ ଆମକୁ ଏକ ମହାନ ଶିକ୍ଷା ଦେଉଛି। ଆଗାମୀ ଏକ ସୁନ୍ଦର ଭବିଷ୍ୟତ ପାଇଁ ଯଦି ଆମେ ଏବେଠୁ ନ ଚିନ୍ତା କରିବା, ତେବେ ଗୋଟିଏ ମହାନ ବିପଦ ବା ଗୋଟିଏ ଭୟଙ୍କର ପରିସ୍ଥିତିର ସାମ୍ନା ଆମ ସମସ୍ତଙ୍କୁ କରିବାକୁ ହେବ, ଯେଉଁଠି କେବଳ ସମୟ ହିଁ କହିପାରିବ ତାର ସ୍ଥିତି କ'ଣ ହେବ। କିନ୍ତୁ ଆପଣମାନେ ଜାଣିଥିବେ, ଆମ ଦେଶ ଭାରତ ଓ ରାଜ୍ୟ ଓଡ଼ିଶା, ଆମ ଜିଲ୍ଲା ଏବଂ କଳାହାଣ୍ଡି ମଧ୍ୟ ଭୂମିକମ୍ପ ପ୍ରବଣ ଅଞ୍ଚଳରୁ ମୁକ୍ତ ନୁହେଁ। ଗତ ଏପ୍ରିଲ ମାସର ଜୁନାଗଡ଼ ଓ ଜୟପାଟଣା ଅଞ୍ଚଳରେ କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପୂର୍ବରୁ ମଧ୍ୟ ବହୁତ ଥର ଦେଶ ତଥା ରାଜ୍ୟରେ ଏହି ଭୂମିକମ୍ପର ଅନୁଭୂତ ହେଉଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବାର ଅନେକ କାରଣ ଅଛି। ପ୍ରାକୃତିକ ଘଟଣା କିମ୍ବା ମାନବୀୟ ଗତିବିଧି କାରଣରୁ ହୋଇଥାଏ ଏହି ଭୂମିକମ୍ପ। ଆମେ ପ୍ରାକୃତିକ କାରଣକୁ ସିନା ରୋକିପାରିବା ନାହିଁ ଶ୍ରୋତାବନ୍ଧୁ, କିନ୍ତୁ ମାନବୀୟ କାରଣକୁ ତ ରୋକିପାରିବା। ବିକାଶ ନାଁରେ ବିନାଶର ସରଞ୍ଜାମ ଯୋଗାଡ଼ କରୁଥିବା ଲୋକଙ୍କୁ କୌଣସି ଚିନ୍ତା ନାହିଁ, କିନ୍ତୁ ଆମେ ଯଦି ସଚେତନ ନ ହେବା ତାହେଲେ ଆଗାମୀ ଦିନ ଆମକୁ ଭୟଙ୍କର ବିପଦର ସାମ୍ନା କରିବାକୁ ହିଁ ହେବ। ଆମର କିଛି କାର୍ଯ୍ୟକଳାପ ଯାହା ଭୂମିକମ୍ପର କାରଣ ପାଲଟିଛି ତାହାକୁ କୁହାଯାଇଥାଏ ଆନ୍ଥ୍ରୋପୋଜେନିକ୍ ବୋଲି। ସେଗୁଡ଼ିକ ହେଲା ବଡ଼ ବଡ଼ ନିର୍ମାଣ କରିବା, ବଡ଼ ବଡ଼ ବନ୍ଧ ନିର୍ମାଣ କରିବା ଦ୍ୱାରା ସେଥିରୁ ବହୁ ଜଳ ସଞ୍ଚୟ ହେବା ଫଳରେ ପୃଥିବୀର ଭୂଗର୍ଭରେ ଚାପ ବଢ଼ିଥାଏ, ଫଳରେ ଫାଟ ସୃଷ୍ଟି ହୋଇ ଭୂମିକମ୍ପ ହୁଏ। ଖଣି ଖନନ ଏହାର ଆଉ ଏକ କାରଣ। ଭୂଗର୍ଭରୁ ଅତ୍ୟଧିକ ମାତ୍ରାରେ କୋଇଲା, ଧାତୁ କିମ୍ବା ତେଲ ବାହାର କରିବା ଦ୍ୱାରା ତଳଭାଗ ଖାଲି ହୋଇଯାଏ ଓ ଭୂପୃଷ୍ଠ ଦବିଯାଏ, ତେଣୁ କମ୍ପନ ସୃଷ୍ଟି ହୁଏ। ତାଛଡ଼ା ଅତ୍ୟଧିକ ପରିମାଣରେ ଭୂତଳ ଜଳ ବାହାର କରିବା ଦ୍ୱାରା ମାଟିର ଆର୍ଦ୍ରତା ଓ ଚାପ କମିଯାଏ, ଯାହାଫଳରେ ପଥର ଖସି ଭୂମିକମ୍ପ ହୋଇଥାଏ। ଖଣିରୁ ତେଲ ବା ଗ୍ୟାସ୍ ଉତ୍ତୋଳନ ପରେ

ବାକିଥିବା ରାସାୟନିକ ବର୍ଜ୍ୟବସ୍ତୁ ଭୂଗର୍ଭକୁ ପମ୍ପ କରିବା ଦ୍ୱାରା ପଥର ସ୍ତର ଖସି ଭୂମିକମ୍ପ ହୋଇଥାଏ ଏବଂ ଆହୁରି ମଧ୍ୟ ଅନ୍ୟ କେତେକ କାରଣ ରହିଛି ଯାହା ଭୂମିକମ୍ପ ପାଇଁ ମାନବୀୟ କାରଣ ଅଟେ। ତେଣୁ ଭୀଷଣ ଭୂମିକମ୍ପର ମୁହାଣରେ ଆଜି ଆମେ ସମସ୍ତେ ଛିଡ଼ା ହୋଇଛୁ। ସେଥିପାଇଁ ଶ୍ରୋତାବନ୍ଧୁ, ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ଏବଂ ଯେଉଁ ମନୁଷ୍ୟ କାରଣଗୁଡ଼ିକ ଭୂମିକମ୍ପ ସୃଷ୍ଟିରେ ଉତ୍ସ ତାହାକୁ ରୋକିବାକୁ ହେବ। ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ସାମାଜିକ କର୍ତ୍ତବ୍ୟ କରିବା।

ଶ୍ରୋତାବନ୍ଧୁ ଏଥର ଆସନ୍ତୁ କାର୍ଯ୍ୟକ୍ରମ ଶେଷରେ ଶୁଣିନେବା କିଛି ସ୍ଥାନୀୟ ଖବର ଓ ପାଣିପାଗ ସୂଚନା। ତାଲୁକ ଆଇନ ସେବା ସମିତି ଓ ଜେଏମ୍ସି ମଦନପୁର ରାମପୁର ତରଫରୁ ବନ ବିଭାଗ ସହାୟତାରେ କୋର୍ଟ ପରିସରରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏସ୍ବିଆଇ ଫାଉଣ୍ଡେସନର ସହାୟତା ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନର ତତ୍ତ୍ୱାବଧାନରେ ଆଜି କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ଗ୍ରାମଠାରେ ସଂଚାଳିତ ପାଣିପାଗ କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ନର୍ଲା ବିଧାୟକ ବଳଭଦ୍ର ମାଝୀଙ୍କ ବିୟୋଗରେ ନର୍ଲା ଡିଗ୍ରୀ କଲେଜରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥର ଶୁଣନ୍ତୁ ପାଣିପାଗ ସୂଚନା। ଆଗାମୀ ଦୁଇ ଦିନ ଭିତରେ ମୌସୁମୀ ଅଧିକ ସକ୍ରିୟ ରହିବା ହେତୁ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବା ସହିତ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ 16ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ସୂଚନା ପ୍ରଦାନ କରିଛନ୍ତି ପାଣିପାଗ କେନ୍ଦ୍ର। ଶ୍ରୋତାବନ୍ଧୁ, ଏହି ସୂଚନା ସହିତ ଶେଷ କରୁଛୁ ଆଜିର ଖୋଲା ଝରକା କାର୍ଯ୍ୟକ୍ରମକୁ। ପୁଣି ଥରେ କିଛି ନୂଆ କଥା ଓ କିଛି ନୂଆ ସୂଚନା ନେଇ ଆଗାମୀ ଦିନ ଠିକ୍ ଏତିକି ବେଳକୁ ଉପସ୍ଥିତ ହେବୁ। ସେତେବେଳେ ଯାଏ ବିଦା ଦିଅନ୍ତୁ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଖଞ୍ଜଣି ଭୋଜନ, କଣ୍ଠଶିଳ୍ପୀ ଦୟାନନ୍ଦ ତ୍ୟାଗୀ ଓ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ମଧୁଲିତା ପରିଡ଼ା, ସେବାରାଣୀ ମହାପାତ୍ର, କ୍ଷିତିପ୍ରକାଶ ମହାପାତ୍ର, କରୁଣାକର ସେଠୀ, ଦୀପ୍ତିରେଖା ପାଢ଼ୀ ଏବଂ ମହମ୍ମଦ ଆବିଦ। ଦିନ 1:10 ଶୁଣିବେ ଚାଷର କଥା। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଘଟଣା ଆପଣଙ୍କ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେବ୍ରେ 248 meters ତଥା 1206 kHz ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 103.3 MHz। ସମୟ 12:00 PM। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ। ତା ପୂର୍ବରୁ କିଛି ବିଜ୍ଞାପନ।

ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ମଧୁଲିତା ପରିଡ଼ା, ଗୀତ ରଚନା ବାଳକୃଷ୍ଣ ମହାପାତ୍ର।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶିଳ୍ପୀ ମହମ୍ମଦ ଆବିଦଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ରଜନୀକାନ୍ତ ନାୟକ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ଶେଷରେ ଦୈତକଣ୍ଠରେ ଶିଳ୍ପୀ କରୁଣାକର ସେଠୀ ଏବଂ ଦୀପ୍ତିରେଖା ପାଢ଼ୀ, ଗୀତ ରଚନା ରଞ୍ଜିତ କୁମାର ଦାସ।

0: ଘଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ତା ପୂର୍ବରୁ କିଛି ବିଜ୍ଞାପନ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ ସୋ ଇଜି
5: अजणा लिंक्स उपरे क्लिक करंतु नाही आरबीआई कहे
6: सचेतन हुंतु सतर्क रुहंतु
1: अच्छा दासबाबू आपनको घरटा 1970रे तयार हितला राइट हेले एपर्यंत एते स्ट्रांग केमिति अछि
2: अरे एटा एकदम सिंपल एवं सेथि पई मु सेतेबेले मोर विश्वास रखितली एवं आजि मध्य चेटिनाड सिमेंट उपरे
3: शक्ति जहां वर्ष वर्ष नहि बरं पीढ़ी पाई रहिथाय चेटिनाड सिमेंट सुपर ग्रेड सिमेंट 64 वर्षर दृढ़ मूल दुआ चेटिनाड सिमेंट द परफेक्ट कंक्रीट चॉइस
7: बहु
8: हाँ माँ
7: यही घर रखी नियम अच्छी
8: जेमिति की
7: जेमिति की एठी कैश रो परंपरा नहीं
8: तो नेनो देनो
7: सेटा में डिजिटल पेमेंट करू
8: ओह
7: जेमिति यूपीआई रे
8: अच्छा
7: हाँ

0: ଗ୍ରୁପ ଯାକ ଗଢୁଛନ୍, ତେଣୁ ସେମାନେ ସ୍ୱାବଲମ୍ବୀ ହେଇଯାଇଛନ୍, ଜାଣିଲେ କି ନାଇଁ?
1: ହଁ ହଁ ହଁ
0: କିଏ ତ ପାପଡ କରୁଛେ, କିଏ ଛତୁଆ କରୁଛେ, କିଏ କାକାଣା ସବୁ କରି କରି ସବୁ ବିକ୍ରି କରୁଛ। ତାପରେ ସେମାନେ ଏତେ ଏତେ ହେଇଗଲେ ନ ଆଗର ଅପେକ୍ଷା ଯେ ସେମାନଙ୍କେ ଆରୁ କାଣ ଆମେ ବୁଝେଇବୁ, ସେମାନେ ଆମକୁ ଉଲଟା ଉପଦେଶ ଦେବେ, ଜାଣିଲେ କି ନାଇଁ?
1: ହଁ ହଁ ହଁ
0: ତ ଏତେ ନାରୀମାନେ ଡେଭଲପ କରିଛନ୍,
1: ହଁ
0: ମା ମାନେ ଡାକିଲେ ସମସ୍ତେ ଆଇସନ୍, ସମସ୍ତଙ୍କେ ବୁଝା ହେଲା ପରେ ସେମାନେ ସେ କାମରେ ଲାଗି ପଡ଼ସନ୍।
1: ତ ଆପଣ କେତେ ବ୍ୟସ୍ତ ରହୁଛନ୍, ଆପଣ ଗୋଟେ କର୍ମଜୀବୀ ମହିଳା, ଏ ତ ଗୃହିଣୀ ମାନଙ୍କର ବିଷୟ ନେ କେଁ ବୋଲବେ?
0: ଗୃହିଣୀ ମାନଙ୍କ ବିଷୟରେ କାଣ କହିବି, ଗୃହିଣୀ ମାନେ ତ ସମସ୍ତଙ୍କର ଇମ୍ପୋର୍ଟାଣ୍ଟ ମ୍ୟାଡମ, ଜାଣିଲେ କି ନାଇଁ?
1: ହଁ
0: କା କରିକି ଦେଖନ୍, ଗୋଟେ ଗୃହିଣୀ ଘରର ସବୁ ଜିନିଷ ସେ କରୁଛେ, କେତେବେଳେ ତ ସେ ମା ମାରୁ ସେ ଗୋଟେ ବୋଉ, ବୋଉରୁ ନାଇଁ ବୋଉରୁ ଗୋଟେ ମା, ମା ହେଲା ପରେ ସେ ନିଜ ଘରର ଛୁଆକେ ଯତ୍ନ ନଉଛେ, ପ୍ଲସ ତାର ଶାଶୁ ଶ୍ୱଶୁର କେ ଯତ୍ନ ନଉଛେ, ତାର ହଜବେଣ୍ଡ କେ ଯତ୍ନ ନଉଛେ, କେତେବେଳେ ସେ ନର୍ସ ବନୁଛେ, କେତେବେଳେ ହାଉସ ୱାଇଫ ବନୁଛେ, କେତେବେଳେ ଆର କାଣ ବୋଲେ। ଗୃହିଣୀର ଏନ୍ତା କିଛି ନେଇ ନା ଯେ ତାର ବିନା ସ୍ୱାର୍ଥରେ ବିନା ପଇସାରେ ସେ ଘରର ସବୁ କାମ କରି କରି ତୁଲଉଛେ, ବୋଲେ ତାର ମର୍ଯ୍ୟାଦା ସବୁଠାରୁ ଆଗେ, ଜାଣିଲେ କି ନାଇଁ? ଗୋଟେ ଗୃହିଣୀର ମର୍ଯ୍ୟାଦା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ। ଗୃହିଣୀ ଯଦି ଘରେ ନେଇ ନା ବୋଲେ ଶିକ୍ଷା ହିଁ ନେଇ ନା, ସତ କହିବାକେ ଗଲେ ଘରୁ ହିଁ ସବୁ କିଛି ଡେଭଲପ ନାଇଁ କି? ଘରୁ ଯଦି ଗୋଟେ ମା ଯଦି ସ୍ୱାବଲମ୍ବୀ ନ ହେଲା ତାହେଲେ ତାର ଛୁଆ ପିଲାମାନେ କେନ୍ତା ଭଲ ହେବେ କୁହନ୍?
1: ଠିକ କହିଲେ,
0: ତ ମା ହିଁ ସବୁ କିଛି ଇମ୍ପୋର୍ଟାଣ୍ଟ। ସେଥିଲାଗି ଆମେ ନେଇକି ଗୋଟେ ହାଉସ ୱାଇଫ ବୋଲି ନିଚ ବୋଲି କେବେ ନାଇଁ ଭାବବାର କଥା, ମୋ ମତରେ ସେଟା ବୋଲନ୍ନୁ।
1: ହଁ ଆପଣ ଠିକ କହିଲେ,
0: କେବେ ବି ନେକେ ତୁଚ୍ଛ ହିସାବରେ ନେଇ ଦେବାର କଥା, ଯେହେତୁ ସେ ହୋମ ର ସବୁ କିଛି ଦାୟିତ୍ୱ ତାର ଉପରେ ରହିଲା। କାହାର ଦେହ ଅସୁସ୍ଥ ହେଲା ସେ ଘରେ ରହିକରି ତାର ଘର ଉପଚାରିତା ହିସାବରେ ସେ ତାକେ ଯତ୍ନ ନଉଛେ, ନାଇଁ କି? ଛୁଆମାନଙ୍କେ ପାଠ ପଢ଼ବାରେ ଶିକ୍ଷାରେ ସବୁ ଜାଗାରେ ସେ ଆଗେ ଅଛେ, ଆଉ ଘରର ସବୁ କାମ ହଉଛେ ତାର ଉପରେ ଡିପେଣ୍ଡ କରୁଛେ। ତ ସେଥିଲାଗି ଗୃହିଣୀ, ଗୋଟେ ଗୃହିଣୀ କେ ନେଇକା ମୁଇଁ ବି ଚାହିଁବି ଯେ ଅଲ୍ ଓଡିଶାରେ ଏକ ନମ୍ବର ମର୍ଯ୍ୟାଦା ଦେବାର କଥା, ଜାଣିଲେ କି ନାଇଁ? ତ ସେଥିଲାଗି ଗୃହିଣୀ ହିସାବରେ ତ କହିଲେ ସରେ ନାଇଁ ମ୍ୟାଡମ, ମୋର ବି ଟାଇମ କମ ଅଛେ, ଏତିକି କାମ କହିପାରିବି ଯେ ତମର ମିଟିଂ ଗୋଟେ ଅଛି। ତବେ
1: ଆଜ୍ଞା, ଆର୍ ଟିକେ ଯେ ଆମର ଯେନ୍ ଥାମଲ ରାମପୁର ଏରିଆ ଏବେ ତ ବିକଶିତ ହେଲା ନା ବୋଲକର କହିଲେ, ତ ହେନ କେନ୍ କେନ୍ କାମ ଆମର ବହେନ ମାନଙ୍କର ଲାଗି ବେଶୀ ଭଲ ବୋଲିକର ଆପଣ ଭାବସନ୍, ବେଲେ ଆପଣ କାମ କରୁଛନ୍ କି ନାଇଁ?
0: କେନ୍ କେନ୍ କାମ ବୋଲେ କେନ୍ତା କହୁଛନ୍? ମେନ୍ ହେଲା ତ ଶିକ୍ଷା ମ୍ୟାଡମ,
1: ଏସଏଚଜି ଯେନ୍ ଗଢିଛନ୍, ତ ଏସଏଚଜି କେ ବଢେବା ଲାଗି ସେମାନେ କେନ୍ କେନ୍ କାମ ସେମାନଙ୍କର ଲାଗି ଭଲ ବୋଲିକର ଆପଣ ଭାବସନ୍?
0: ଏସଏଚଜି ରେ ଯେନ୍ଟା ବଢା ହଉଛେ ଏଗରେ ଗୋଟେ ମିଲେଟ ମିଶନ ହେଲା, ଫାର୍ଷ୍ଟ ଶିକ୍ଷା, ଯେନ୍ ଏସଏଚଜି ମା ମାନେ ଗଢି ଅଛନ୍, ସେମାନେ ବି ତାଙ୍କର ଘରର କାମ ଧାମ ଛାଡି କରି ଆସିକରି ବି ଗୋଟେ ଜାଗାରେ ରହିକରି କାମ କରି ଦୁଇ ପଇସା ଇନକମ କରୁଛନ୍, ନାଇଁ କି?
1: ଆଜ୍ଞା।
0: ତ ତାଙ୍କର ଛୁଆ ପିଲାକେ ବଟେ କରି ସେମାନେ ଆସୁଛନ୍, ତ ସେଥିର୍ ଲାଗି ସେମାନେ ଯେନ୍ ରୋଜଗାର କରୁଛନ୍ ସେ ରୋଜଗାରରେ ସେମାନେ ଆର୍ ଟିକେ ଡେଭଲପ ହେଇଯାଉଛନ୍, ଆରୁ ତାଙ୍କେ ଦେଖି ଦେଖି ଆର୍ ଯେନ୍ ଏସଏଚଜି ମାନେ ଅଛନ୍ ସେମାନେ ବି ନେଇକି ସେ ତ ବେଶୀ ଡେଭଲପ କଲା ମାନେ ଆମେ ଆମ ଗ୍ରୁପ ବି ଯେନ୍ତା ଡେଭଲପ କରୁ ଏନ୍ତା ସେମାନେ ବି ଚାହେଁସନ୍, ଜାଣିଲେ କି ନାଇଁ? ତ ଏନ୍ତା ଏନ୍ତା କରି ସବୁ ପୁରା ଏସଏଚଜି ବହୁତ ଗୁଡା ଏସଏଚଜି ଅଛନ୍, ସମସ୍ତେ ପୁରା କାମ ଉପରେ କାମ କରୁଥିଲ ଚାଲୁଛନ୍, ଆମେ ସବୁ ଜାଗାରେ ଭିଜିଟ କରୁସୁ ଦେଖସୁ। ମିଲେଟ ମିଶନ ବି ଅଛେ, ତେନେ ବି କେଫେ ଅଛେ, ସବୁ ଚାଲୁଛେ, ସବୁ ଜିନିଷ ମା ମହିଳା ମାନେ ସବୁ କରୁଛନ୍। ଆରୁ ଏଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ବି ଆପଣ ପଚାରିଲେ, ମତେ ବହୁତ ଖୁସି ଲାଗିଲା।
1: ଆଜ୍ଞା,
0: କିନ୍ତୁ ଆମ ଲେଡିଜ ମାନଙ୍କର ଉପରେ ଏବେ ଯେତେ ବି ହଉଛେ, କିନ୍ତୁ ଏତେ ହେଲା ସତେ ବି ଗୋଟେ ମହିଳା ସୁରକ୍ଷିତ ରହିବାର ନାହିଁ, ସେଟା ଏକା ବହୁତ ଦୁଃଖର କଥା। ତାଙ୍କର ଯେନ୍ ଅତ୍ୟାଚାର ଅନୀତି ଯେତିକି ବଢିଗଲାନ ଯେ ଲୋକ ଚାଲବାକେ ବି ନାରାଜ ହେଇଯାଉଛନ୍, ଜାଣିଲେ କି? ଯେତେ ବି ଦେଖବେ ସବୁବେଳେ ଖାଲି ବଳାତ୍କାର ଅତ୍ୟାଚାର ଅନୀତି ବୋଲେ ଆମ ନାରୀ କେ ଏତିକି ଗଲା, ଯୋଉ ଦିନ ତ ଗୋଟେ ନାରୀ ସୁରକ୍ଷିତ ନେଇ ରହିବା ସେଦିନ ତ ଦେଶ କେବେ ସୁରକ୍ଷିତ ନେଇ ସେ, ଜାଣିଲେ କି ନାଇଁ? ତ ଏଇ ହିସାବରେ ମୁଇଁ ଆର ଆପଣ କି କାଣା କହିବି,
1: ଆପଣ ଆମକେ ବହୁତ ମାନେ ଆପଣଙ୍କର ଯେନ୍ ସମୟ କାଢି କରିଦେଲେ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ମ୍ୟାଡମ। ନମସ୍କାର
1: ମ୍ୟାଡମ। ନମସ୍କାର। ଭଏନ ମାନେ କାର୍ଯ୍ୟକ୍ରମ କି ହେନ୍ତା ତ ଆଗକେ ବଢେଇ ନେମୁ, ଆରୁ ସବୁବେଳେ ସୁନ୍ଦର ସୁନ୍ଦର ରସରସିଆ ଗୀତ ବି ଶୁଣସୁ, ମାତ୍ର ଆଜି ଶୁଣୁ ଭଜନ, କେଁ ଯେ କି ଆଗକେ ଅଛି ଆମର ରଥଯାତ୍ରା।

0: ଭାନ ମାନେ ଏବେ ତ ସ୍ମାର୍ଟଫୋନ ନେଇ ହେଲେ ଆମର ଜୀବନ ଅଟକି ଗଲା ଭଳିଆ ଲାଗୁଛି, ଆର ଆମେ ନେଇ ବି ଚଲି ପାରୁ ବେଲେ ବେଶୀ କାମ ଆମର ସ୍ମାର୍ଟଫୋନ ଦ୍ଵାରା ହଉଛି। ମାତ୍ର ଇ ସ୍ମାର୍ଟଫୋନ ର ବ୍ୟବହାର କେନ୍ତା କରି କରବା କଥା ସେଟା ସଭେ ଜାଣବା କଥା। ବେଶୀ କରି ଲୋକମାନେ ତ ଏ ସ୍ମାର୍ଟଫୋନ କେ ଭଲ କାମରେ ବି ବ୍ୟବହାର କରୁଛନ୍, ତାର ସନେ ସନେ ଏନ୍ତା ବ୍ୟବହାର କରୁଛନ୍ ଯେ ସମୟ ନଷ୍ଟ ହଉଛେ। ତ ଏବେ ଆସନ୍ ଆର ଗୋଟେ ଭୟଂସନେ କଥାବାର୍ତ୍ତା କରମା ଯେ କି ଏ ସ୍ମାର୍ଟଫୋନ କେ ନେଇକିନା କେତେ ସୁନ୍ଦର ସୁନ୍ଦର କଥା ମାନେ କହିଛନ୍। ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ,
0: ଆପଣ କି ଆମେ ଆମର କାର୍ଯ୍ୟକ୍ରମ କି ସ୍ଵାଗତ କରୁଛୁ।
1: ଧନ୍ୟବାଦ ମ୍ୟାଡାମ।
0: ଆପଣ ପ୍ରଥମେ ନିଜର ପରିଚୟ ଦିଅନ୍।
1: ପ୍ରୀତିରେଖା ମେମାନ ଆଉ ଭବାନୀପାଟନା ଆଦର୍ଶ ବିଦ୍ୟାଳୟରେ ଗଣିତ ଶିକ୍ଷା ଭାବରେ କାର୍ଯ୍ୟ କରୁଛି।
0: ମ୍ୟାଡାମ ଆପଣ ତ ଜାଣିଛନ୍ ଯେ ବର୍ତ୍ତମାନ ଡିଜିଟାଲ ଯୁଗ, ଆର ଆମେ ସମସ୍ତେ ସେ ହିସାବ ନେ ଚଲବାକେ ପଡ଼ବା ବି। ତ ଆର ଗୋଟେ କଥା ଯେ ଇ ସ୍ମାର୍ଟଫୋନ ବିନା କେହି ବି ନେଇ ଚଲିପାରନ୍, ଆର ନିହାତି ଦରକାର ବି ହଉଛେ ସବୁ କାମ ଲାଗି, ଅଫିସିଆଲ କାମ ହଉ ମାନେ ଯେନ୍ କାମ ବି ହଉ, ପଢାପଢି କାମ ହଉ ସବୁ। ତ ଇ ସ୍ମାର୍ଟଫୋନ ର ବ୍ୟବହାର ବିଷୟରେ ଆପଣ କାଣା ମତ ଦେବେ, କାଣା କହିବେ?
1: ଆପଣ ଠିକ କହିଲେ ମ୍ୟାଡମ ଯେ ସ୍ମାର୍ଟଫୋନ ଟା ଆମର ଦୈନନ୍ଦିନ ଜୀବନରେ ଏନ୍ତା ପ୍ରଭାବ ପକେଇଛେ ଯେ ଆମର କେନ୍ସି ବି କାମ ଏତାର ବିନା ନେଇ ହେବା। ଆମେ ସକାଳୁ ଉଠନୁ ଫାଷ୍ଟ ମୋବାଇଲ ଦେଖୁଛୁ, ଆଉ ମୋବାଇଲ ରୁ ଫାଷ୍ଟ ଆମେ ପେପର ଦେଖୁଛୁ ଯେ ଆଜି କାଣା ହେଇଛି, ମାନେ ଆମେ ସକାଳର ଆରମ୍ଭ ହେଲା ମୋବାଇଲ ରୁ କରୁଛୁ। ତାପରେ ଆମେ ହ୍ୱାଟ୍ସଆପ ରୁ ଖୋଲିକିନା ଅଫିସ ରୁ କାଣା ଆସିଛି କି କିଛି ଲେଟର ଆସିଛି କି କିମ୍ବା କିଛି ଇନଫରମେସନ ଆସିଛି କି ସେଟା ଦେଖୁଛୁ। ଫେର ଆମର ଏମିତି ହିସାବରେ ଜୀବନର ପ୍ରତ୍ୟେକ ପ୍ରତ୍ୟେକ ମିନିଟରେ ଆମର ମୋବାଇଲ କେ ଆମର ଦରକାର ହଉଛି, ଆଉ ସେନୁ ନେକା ଆମକେ ଆମେ ଭାବୁଛୁ ଯେ ଆମକେ ନେକ୍ସଟ ଆଉ କାଣା କରବାର ଅଛି କି କାଣା ଦରକାର ଅଛି। ତ କହିବାକେ ଗଲେ ଆମର ସକାଳୁ ଉଠବା ଠାରୁ ରାତି ଶୋଇବା ପର୍ଯ୍ୟନ୍ତ ମୋବାଇଲଟା ଆମର ବହୁତ ବହୁତ ଦରକାର ହେଇଯାଇଛେ। ଆଉ ଖାଲି ଯେ ପେପର ପଢା କି ହ୍ୱାଟ୍ସଆପ ଗ୍ରୁପ ଏମିତି ନେଇ, ଆମେ ତ ଆଜିକାଲି ସବୁ ଖାଇବାଟା ବି ମୋବାଇଲରେ ମଗଉଛୁ, ତାପରେ ଆପଣଙ୍କର ଆଇଲା ସପିଂ ମୋବାଇଲରେ କରୁଛୁ, କାହିଁ ଯିବାର ଅଛି ବୋଲେ ସେ ଜାଗାର ବିଷୟରେ ଇନଫରମେସନ ସେନୁ ଖୋଜୁଛୁ, ବୁକ୍ଟେ ବି ପଢ଼ବାର ଅଛି ବୋଲେ ମୋବାଇଲରୁ ଏକା ପଢୁଛୁ। ଆମେ ସମସ୍ତେ ମୋବାଇଲ ଉପରେ ପୁରାପୁରି ନିର୍ଭର କରିସାରିଲୁ ନା। ବାକି ମୁଁ କହିବାକେ ଗଲେ ଆମର ଦୁନିଆ ଆମେ ସବୁ ଏବେ ଡିଜିଟାଲ ହେଇଗଲୁ ନା, ଆଉ ଇନ ଆମର ମାନଙ୍କର ଏକା ହାତ ଅଛି। ଆଉ ଇ ଜିନିଷଟା କେତେ ଦୂର ଭଲ ଆଉ କେତେ ଖରାପ ତ ଆମେ ନିଜେ ଏକା ମାନେ ନିଜେ ଏକା ଡିସାଇଡ କରମୁ,
0: ମାନେ ନିଜର ଉପରେ ନିର୍ଭର କରୁଛି।
1: ହଁ ନିଜର ଉପରେ ଏକା ନିର୍ଭର କରୁଛି ଯେ ଆପଣ ମୋବାଇଲ କେ କେନ୍ତା ବ୍ୟବହାର କଲେ ଆଉ ତାର
0: ବରଦାନ ହେଲେ ବି ତାର ଦୁଇଟା ଦିଗ ଥିସି। ତ ଆଜିର ଯୁବପିଢି ଇତାର ସଦୁପଯୋଗ କେନ୍ତା କରି କରବା କଥା ବୋଲେ ଆପଣ ଯେହେତୁ ଜଣେ ଶିକ୍ଷୟିତ୍ରୀ, ତ ସେଥିର ଲାଗି କାଣା ମତ ଦେବେ?
1: ହଁ ଠିକ କହିଲେ ମ୍ୟାଡମ।

0: ମୋବାଇଲ ହଉଛି ସମାଜ ଜାତି ଆମର ଯେନ୍ ମଣିଷ ସମାଜର ଲାଗି ଏକା ବରଦାନ, କିନ୍ତୁ ସବୁ ବରଦାନର ତାର ବିପରୀତ ଆଉ ମାନେ ଗୋଟେ ଭଲ ଦିଗ ଥିସି ଆଉ ଗୋଟେ ଖରାପ ଦିଗ ଥିସି। ମାନେ ଆମେ ଯଦି ତାକେ ସଦୁପଯୋଗ କରମୁ ବେଲେ ଆମର ଲାଗି ଭଲ, ଆମେ ଯଦି ଦୁରୁପଯୋଗ କରମୁ ବେଲେ ଆମର ଲାଗି ଏକା ନିହାତି ଭାବରେ ଖରାପ। ତ ଏ ଯେନ୍ ଦିଗ କଥା କହିଲେ, ଯଦି ଜଣେ ମୋବାଇଲ କେ ଠିକ ହିସାବରେ ବ୍ୟବହାର କରୁଛେ ସେଟା ଯେ କିଛି ବି ହେଇପାରେ, ତାର ଉନ୍ନତି ଆଉ ତାର ମାନେ କାମଟା ବି ବହୁତ ସହଜ ହେଇଯିବ, ତାର ସବୁ କାମ ସୁଚାରୁ ରୂପରେ ହେଇଯିବା। ଆଉ ଯଦି ଜଣେ ସେ ମୋବାଇଲ କେ ଏକା ସେ ଗୋଟେ ମୋବାଇଲ କେ ସେ ଯଦି ତାର ସଦୁପଯୋଗ ନ କଲେ ତାର ସମୟ ନଷ୍ଟ ସାଙ୍ଗେ ସାଙ୍ଗେ ଶାରୀରିକ ହାନି ବି ଘଟିବ।
1: ଆଜ୍ଞା, ସ୍ମାର୍ଟଫୋନ ର ବ୍ୟବହାର କେନ୍ତା କରି କରବେ ସେ ବିଷୟରେ ତ କଥାବାର୍ତ୍ତା ଗୋଟେ ଶୁଣିଲେ, ସବୁବେଳେ ଭଗବାନ ଆମର ସନେ ସନେ ଥିସନ୍ ଆରୁ ତାଙ୍କେ ମନେ ପକେଇବାଟା ନିହାତି ଜରୁରୀ। ତାର କାରଣ ହଉଛି ଆମେ ଯଦି ଭଗବାନକେ ସବୁବେଳେ ସ୍ମରଣ କରମୁ ତାଙ୍କେ ମନେ ପକାମୁ ବେଲେ ଆମର ସବୁ କିଛି ଭଲ ହେବା। ତ ଇଠାନେ ଗୋଟେ ଭଜନ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ. ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ. ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ. ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ. ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ପରାସ୍ତ କଲା କଲମ୍ବିଆ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି. ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ କରିଛନ୍ତି. ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି. ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି. ବାଲୋତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି. ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି.

0: ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକରେ ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ 473 ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତ୍ତୀ ଦେବେନ୍ଦର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the Midday News. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Centre issues notice to Telegram messaging app over widespread piracy reports. Asked to submit report within 15 days. Bilateral investment agreement between India and Israel comes into force today. IMD says southwest monsoon to further advance into parts of Gujarat, Haryana, Punjab and Rajasthan during the next 4 days. And in men's cricket, India to face host England in second T20 International in Manchester this evening. And now the news in detail. Prime Minister Narendra Modi dedicated, inaugurated and laid the foundation stone for development projects worth approximately 1.06 lakh crore rupees at Balotra, Rajasthan. These projects spanned multiple sectors including petrochemicals, urban transport, railways, roads, renewable energy and power transmission. The Prime Minister dedicated India's first greenfield integrated refinery cum petrochemical complex to the nation at Pachpadra in Balotra, marking a landmark achievement in the country's energy and petrochemical sector. Speaking on the occasion, Mr. Modi said this refinery will provide employment to thousands of young people.
2: आज इस रिफाइनरी को देश को समर्पित किया गया है। ये रिफाइनरी यहाँ हजारों लोगों के रोजगार का माध्यम बनेगी। मैं राजस्थान के युवाओं को इस रिफाइनरी की विशेष तौर पर बधाई देता हूँ। आज का दिन साक्षी है कि बीजेपी

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରି ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବି ଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା

0: ଘୋଷଣା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳ ପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ମସିହାରେ ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ମସିହା ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ 1 ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ 1 ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକିରି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ

ଉପଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପାଣିପାଗ। ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ରିଲେକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଏକ୍ ଥା ଭିଲେନ୍ରୁ ଶିଳ୍ପୀ ଅଙ୍କିତ ତିୱାରୀଙ୍କ କଣ୍ଠରେ, ଗୀତ ରଚନା ମନୋଜ ମୁନ୍ତସିର, ସଙ୍ଗୀତ ସଂଯୋଜନା ଅଙ୍କିତ ତିୱାରୀ। ଚଳଚ୍ଚିତ୍ର ଏକ୍ ଥା ଭିଲେନ୍।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଓ ପରେ ଶୁଣିବେ ନ୍ୟୁ ଇଣ୍ଡିଆ ସମାଚାର ଆକାଶବାଣୀ ଦିଲ୍ଲୀରୁ।

एक सखी जा रही है, एक सखी घर सोन कसी, मानो चंदई देन चली उपमासी और को

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ ଯୋବାଣୀ। ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ବଜାସାଲିଆ ଗୀତ, ପରିବେଷଣ କରିବେ ଚତୁର କାଣ୍ଡ ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶ ବନ୍ଦନା, ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ସାହିତ୍ୟ ଭାରତୀ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସୋମବାର ଅପରାହ୍ନ 5:00। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ବାଗୀ କଥାଚିତ୍ରରୁ ଅମିତ କୁମାର ଓ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜିଛନ୍ତି ଆନନ୍ଦ ମିଲିନ୍ଦ।

ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଏଥର ମଜରୁ ସୁଲତାନପୁରୀଙ୍କ ଗୀତ ରଚନା ଓ ଯତୀନ ଲଲିତଙ୍କ ସଙ୍ଗୀତ ସଂଯୋଜନାରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତି। କଥାଚିତ୍ର ୟାରା ଦିଲଦାରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ହିମେଶ ରେଶମିଆ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସ୍ୱର ସଜନା ହିମେଶ ରେଶମିଆ, କଥାଚିତ୍ର ଆପକା ସୁରୁର।

ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ସାଜନ କଥାଚିତ୍ରରୁ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ, ଗୀତିକାର ସମୀର, ସ୍ୱର ସଂଯୋଜନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ହିରୋ ହିନ୍ଦୁସ୍ତାନୀ କଥାଚିତ୍ରରୁ, ଗୀତିକାର ରାହତ ଇନ୍ଦୁରୀ, ସ୍ୱର ସଂଯୋଜନା ଅନୁ ମଲ୍ଲିକ, ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟଗିଙ୍କ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଶୁଣିପାରିବେ ଏହି ସୂଚନା ପରେ।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ। ଆରେ ବାଃ, ହସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ହେଇଗଲା ବନ୍ଦୋବସ୍ତ।
5: କାହାର? କୁଟୀର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
3: RBI କହେ,
4: ସଠିକ ଆର୍ଥିକ ଆଚରଣ ରଖିବା।

0: ସ୍ନେହ ଶ୍ରଦ୍ଧା ଓ ଆତ୍ମୀୟତାରେ ଭରା ଏହି ସୁନ୍ଦର ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ସହିତ ସ୍ୱାଗତ କରୁଛୁ ଆମର ପ୍ରିୟ କାର୍ଯ୍ୟକ୍ରମ ସାପ୍ତାହିକରେ। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା।
1: ମୁଁ ଆପଣ ସମସ୍ତଙ୍କ ପ୍ରିୟର ଯୁବସାଥୀ ନନ୍ଦିତା।
0: ନମସ୍କାର। ବର୍ଷାର ଏହି ଋତୁରେ ପ୍ରକୃତି ଯେପରି ନୂଆ ସବୁଜିମାରି ସାଜି ଉଠିଛି, ସେହିପରି ଆମ ମନକୁ ମଧ୍ୟ ସଜାଇ ଦିଏ ଆପଣମାନଙ୍କର ଅମୂଲ୍ୟ ଚିଠି, ସ୍ନେହଭରା ଶବ୍ଦ ଓ ହ୍ୱାଟ୍ସଆପ୍ ବାର୍ତ୍ତାଗୁଡ଼ିକ। ଆଉ ସେହି ଅନୁଭବର ସୁଗନ୍ଧକୁ ନେଇ ପୁଣି ଥରେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଆସିଯାଇଛି ସାପ୍ତାହିକ। କୁହାଯାଏ, ଶବ୍ଦ କେବଳ କଥା କହେ ନାହିଁ, ଶବ୍ଦ ସମ୍ପର୍କ କଢ଼େ। ଗୋଟିଏ ଚିଠିରେ ଥିବା କିଛି ପଙ୍କ୍ତି କେବେ କେବେ ହଜାର ମାଇଲ ଦୂରର ଦୁଇଟି ହୃଦୟକୁ ନିକଟତର କରିଦିଏ। ଆଉ ଆଜିର ଡିଜିଟାଲ ଯୁଗରେ ହ୍ୱାଟ୍ସଆପ୍ର ଗୋଟିଏ ଛୋଟ ବାର୍ତ୍ତା ମଧ୍ୟ ମନରେ ଅସରନ୍ତି ସ୍ମୃତି ଛାଡ଼ିଯାଏ।
1: ଆମେ ସବୁବେଳେ କହୁ, ରେଡିଓ କେବଳ ଏକ ପ୍ରସାରଣ ମାଧ୍ୟମ ନୁହେଁ, ଏହା ଭାବନାର ଏକ ପରିବାର। ଏଠାରେ କେହି ଅପରିଚିତ ନୁହନ୍ତି। ଚିଠିର ପ୍ରତ୍ୟେକ ଅକ୍ଷରରେ ଥାଏ ଆପଣଙ୍କର ସ୍ନେହ, ପ୍ରତ୍ୟେକ ବାର୍ତ୍ତାରେ ଥାଏ ଆପଣଙ୍କର ବିଶ୍ୱାସ, ଆଉ ପ୍ରତ୍ୟେକ ଶୁଭେଚ୍ଛାରେ ଲୁଚି ରହିଥାଏ ଆମ ପାଇଁ ଏକ ଅମୂଲ୍ୟ ପ୍ରେରଣା। ଜୀବନର ବ୍ୟସ୍ତତା ଭିତରେ ଆପଣମାନେ ସମୟ ବାହାର କରି ଆମକୁ ଲେଖୁଛନ୍ତି, ଆପଣଙ୍କର ମତାମତ, ଅନୁଭୂତି, ପରାମର୍ଶ ଓ ଭଲ ପାଇବା ଜଣାଉଛନ୍ତି। ଏହା ହିଁ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର। ତେଣୁ ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ଆମେ ଖୋଲିବା ଚିଠିର ପୃଷ୍ଠା, ପଢ଼ିବା ଆପଣଙ୍କର ମନର କଥା, ଶୁଣିବା ହ୍ୱାଟ୍ସଆପ୍ରେ ଆସିଥିବା ଆତ୍ମୀୟ ବାର୍ତ୍ତା ଓ ସମସ୍ତଙ୍କୁ ଜଣାଇବା ଆମର ଆନ୍ତରିକ ଧନ୍ୟବାଦ। ହୁଏତ କେହି ଲେଖିଛନ୍ତି ବର୍ଷାର କବିତା, କେହି ମନର କଥା, ତ କେହି ନିଜ ଜୀବନର ଛୋଟ ଛୋଟ ଅନୁଭୂତି, ଆଉ କେହି ଆଜିର ସନ୍ଧ୍ୟାକୁ ସଙ୍ଗୀତରେ ଭରିଦେବା ପାଇଁ କରିଛନ୍ତି ପ୍ରିୟର ଗୀତର ଅନୁରୋଧ। ସବୁକିଛିକୁ ଆମେ ସହୃଦୟରୁ ସ୍ୱାଗତ କରିବୁ।
0: ହଁ ବନ୍ଧୁଗଣ, ଆପଣଙ୍କ ପ୍ରତ୍ୟେକଟି ଚିଠି ଆମକୁ ଶିଖାଏ ଯେ ସମ୍ପର୍କର ସବୁଠାରୁ ସୁନ୍ଦର ଭାଷା ହେଉଛି ଆନ୍ତରିକତା। ଶବ୍ଦ ଛୋଟ ହୋଇପାରେ, କିନ୍ତୁ ତାର ପ୍ରଭାବ ଅସୀମ। ଗୋଟିଏ ସ୍ନେହ ଭରା ବାକ୍ୟ କାହାର ଦିନକୁ ସୁନ୍ଦର କରିଦେଇପାରେ, କାହାର ମନରେ ନୂଆ ଆଶାର ଦୀପ ଜାଳିପାରେ। ତେବେ ଆଉ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ଆଜିର ସାପ୍ତାହିକୀ। ଆପଣଙ୍କ ଚିଠି, ଆପଣଙ୍କ ବାର୍ତ୍ତା, ଆପଣଙ୍କ ଅନୁଭବ ଓ ଆପଣଙ୍କ ଭଲ ପାଇବା ସହିତ ଆପଣ ଶୁଣୁଥାନ୍ତୁ, ହସୁଥାନ୍ତୁ, ଲେଖୁଥାନ୍ତୁ ଏବଂ ସବୁବେଳେ ଏମିତି ହିଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରିୟର କାର୍ଯ୍ୟକ୍ରମକୁ।
1: ଶ୍ରୋତବନ୍ଧୁ, ଆଜିର ପ୍ରଥମ ଚିଠିଟି ଲେଖିଛନ୍ତି ସୁଧାମୟୀ ଆଚାର୍ଯ୍ୟ ଭଉଣୀ। ହେଲେ ଭଉଣୀଙ୍କର ଚିଠିଟି ଆମେ ଗତ ସପ୍ତାହରେ ସାପ୍ତାହିକ କାର୍ଯ୍ୟକ୍ରମରେ ଆମେ ତାଙ୍କର ଗୋଟିଏ ଚିଠି ଯୋଡ଼ିପାରି ନଥିଲୁ, କାରଣ ତାଙ୍କ ଚିଠିଟି ଆମ ପାଖକୁ ବୋଧହୁଏ ଡେରିରେ ପହଞ୍ଚିଥିଲା। ସେଥିପାଇଁ ଆଜିର ଏହି ସପ୍ତାହର ସାପ୍ତାହିକ କାର୍ଯ୍ୟକ୍ରମରେ ଭଉଣୀଙ୍କର ଦୁଇଟି ଚିଠି ପଢ଼ିବାକୁ ଚାହୁଁଛୁ। ଭଉଣୀ ତାଙ୍କ ଗତ ସପ୍ତାହର ଚିଠିରେ ଲେଖି ପଠାଇଥିଲେ, ମୁଁ ସୁଧାମୟୀ ଆଚାର୍ଯ୍ୟ ଭବାନୀପାଟଣାରୁ ଏହି ଚିଠିଟି ସାପ୍ତାହିକ ଯୁବବାଣୀ ପାଇଁ ଲେଖୁଛି। ଏହି ସପ୍ତାହରେ ସବୁ କାର୍ଯ୍ୟକ୍ରମ ଯୁବବାଣୀର ସରସ ସୁନ୍ଦର ଭାବରେ ସଜା ହୋଇ ଉପସ୍ଥାପନ କରାଯାଇଥିଲା। ମନୋରଞ୍ଜନୀ ଲେଖନ ମେହେର ଭାଇଙ୍କର ବଂଶୀବାଦନ ସହ ସଙ୍ଗୀତ ଆଉ ଏକ ବଂଶୀ ବଜାଇବାର କଳା ପ୍ରେରଣାର ଉତ୍ସ ଓ ସ୍ୱାଗତ ଯୋଗ୍ୟ। ଭାଇଙ୍କୁ ମୋର ଅଶେଷ ଶୁଭକାମନା। ତାଙ୍କ ଏହି ସୁନ୍ଦର କଳା ଏବଂ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ। ଉପସ୍ଥାପନାରେ ଥିବା ଅପାଙ୍କୁ ମଧ୍ୟ ମୋର ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ସେ ଲେଖିଛନ୍ତି, ଗତ ସାହିତ୍ୟାୟନର କାର୍ଯ୍ୟକ୍ରମ ବୋଧହୁଏ ଲିପ୍ସା ଅପା କରିଥିଲେ, ଏହା ମଧ୍ୟ ବହୁତ ସୁନ୍ଦର ହୋଇଥିଲା, କିନ୍ତୁ କିଛିଟା ବ୍ୟସ୍ତତାରେ ମୁଁ ଭଲ ଭାବରେ ଶୁଣିପାରିନଥିଲି। ହେଲେ ବି ଲିପ୍ସା ଅପାଙ୍କର ମୋର ଅଶେଷ ଧନ୍ୟବାଦ। ଗତ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ମଧ୍ୟ ଆଦୌ ଶୁଣିପାରିନଥିଲି, ହେଲେ ବି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ରହିଥିବ। ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନା ବହୁତ ସୁନ୍ଦର ହୋଇପାରିଥିଲା, ତେଣୁ ଭଉଣୀଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ। ଆଶା କରେ ଆଗକୁ ଏମିତି ସରସ ସୁନ୍ଦର ମଧୁର କାର୍ଯ୍ୟକ୍ରମ ଶୁଣିବାକୁ ମିଳିବ ଏବଂ ଆମକୁ ଆହୁରି ପ୍ରେରଣା ଦେବ। ସମସ୍ତଙ୍କୁ ପୁଣିଥରେ ଶୁଭେଚ୍ଛା ଆଉ ସ୍ନେହ ଜଣାଇ ରହିଲି। ନମସ୍କାର, ଜୟ ଜଗନ୍ନାଥ। ଏତିକି କହି ଭଉଣୀ ତାଙ୍କ ଗତ ସପ୍ତାହର ଚିଠିଟି ଶେଷ କରିଥିଲେ।
0: ନମସ୍କାର ସୁଧାମୟୀ ଭଉଣୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯୁବବାଣୀ କାର୍ଯ୍ୟକ୍ରମକୁ ଏତେ ଭଲ ପାଇବା ଦେଇଥିବାରୁ ଏବଂ ଆମର ସମସ୍ତ ପ୍ରୟାସକୁ ପସନ୍ଦ କରିଥିବାରୁ ସମସ୍ତ ଯୁବବାଣୀ ପରିବାର।

0: ତରଫରୁ ଆପଣଙ୍କୁ କୃତଜ୍ଞତା। ତେବେ ଭଉଣୀ, ଆପଣ ଲେଖନ ମେହେର ଭାଇଙ୍କ ପ୍ରତିଭାକୁ ଖୁବ୍ ସୁନ୍ଦର ଭାବରେ ସମ୍ମାନ ଜଣାଇଛନ୍ତି। ଆପଣଙ୍କର ଏହି ଶୁଭକାମନା ନିଶ୍ଚିତ ଭାବେ ଲେଖନ ଭାଇଙ୍କ ପାଖରେ ପହଞ୍ଚିବ ଏବଂ ତାଙ୍କୁ ଆହୁରି ଆଗକୁ ବଢ଼ିବାକୁ ପ୍ରେରଣା ଦେବ। ଆମେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ମେହେର ଭାଇ ଓ ଉପସ୍ଥାପିକା ରଚିତା ଭଉଣୀଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ। ଏହାପରେ ଆପଣ ଲେଖିଛନ୍ତି ଯେ ସେହି ସପ୍ତାହରେ ମୋ ଦ୍ୱାରା ପ୍ରସାରିତ ସାହିତ୍ୟାୟନ କାର୍ଯ୍ୟକ୍ରମଟି ଆପଣ ଶୁଣିପାରିନଥିଲେ ଏବଂ ଏହା ପାଇଁ ଆପଣ ବିଲକୁଲ ବି ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଆମ ଜୀବନରେ ଏମିତି ଅନେକ ସମୟ ଆମେ କାର୍ଯ୍ୟ ବ୍ୟସ୍ତତାରେ ବ୍ୟସ୍ତ ହୋଇଯାଉ ଯେ ନିଜ ପାଇଁ ଟିକିଏ ବି ସମୟ ଦେବାଟା ମୁସ୍କିଲ ହୋଇଯାଏ। ଯଦି ଆପଣ ମୋ ଦ୍ୱାରା ପ୍ରସାରିତ ସେହି ସାହିତ୍ୟାୟନ କାର୍ଯ୍ୟକ୍ରମ ଶୁଣିପାରିନାହାନ୍ତି, ସେହିଦିନ ସାହିତ୍ୟାୟନ କାର୍ଯ୍ୟକ୍ରମରେ ମୁଁ ଲେଖିକା ରଶ୍ମି ରଞ୍ଜିତା ସିଂଙ୍କ ଦ୍ୱାରା ଆବୃତ ଗଳ୍ପ ଫୁଲ ପାଖୁଡ଼ାରେ ଶୀତର ଦ୍ୱିତୀୟ ଭାଗ ପ୍ରସାରିତ କରିଥିଲି। ଯଦି ଆପଣ ସେହିଦିନ ସେହି କାର୍ଯ୍ୟକ୍ରମଟି ଶୁଣିପାରିନାହାନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ପ୍ରୟାସ କରିବି ଯେ ଏହି କାର୍ଯ୍ୟକ୍ରମଟିକୁ ପୁନର୍ବାର ଆପଣମାନଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ। ଆଗକୁ ଆପଣ କୌଣସି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଶୁଣିପାରିନଥିଲି ବୋଲି ଲେଖିଛନ୍ତି। ତେଣୁ ଆମେ ଆଶା କରୁଛୁ ଭଉଣୀ ଯେ ଆସନ୍ତା ସପ୍ତାହର କାର୍ଯ୍ୟକ୍ରମ ଆପଣ ଜମାରୁ ମିସ୍ କରିବେନି ବୋଲି। ଏହାପରେ ଆପଣ ଅନିନ୍ଦିତା ଭଉଣୀଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟକ୍ରମ ଖେଳ ଓ ଖେଳାଳିର ପ୍ରଶଂସା କରିଛନ୍ତି। ଆପଣ ବିଲକୁଲ ଠିକ୍ କହୁଛନ୍ତି, ଅନିନ୍ଦିତା ଭଉଣୀ ସେଦିନ ଖେଳ ଦୁନିଆର ବହୁତ ବଢ଼ିଆ ଖବର ନେଇ ଆସିଥିଲେ। ଆମେ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ନିଶ୍ଚିତ ଭାବରେ ଭଉଣୀଙ୍କୁ ଜଣାଇଦେବୁ। ଆପଣଙ୍କ ପାଖରୁ ପ୍ରଶଂସା ପାଇ ସେ ନିଶ୍ଚିତ ଭାବରେ ଖୁବ୍ ଖୁସି ହେବେ। ଆପଣଙ୍କୁ ମଧ୍ୟ ଶେଷରେ ଆମ ପରିବାର ତରଫରୁ ଅନେକ ସ୍ନେହ ଏବଂ ଶୁଭେଚ୍ଛା। ଆପଣଙ୍କ ଆଶାକୁ ଆମେ ନିଶ୍ଚିତ ଭାବରେ ପୂରା କରିବୁ ଏବଂ ଆଗକୁ ଆହୁରି ଭଲ କାର୍ଯ୍ୟକ୍ରମ ସବୁ ନେଇ ଆସିବୁ। ଏମିତି ହିଁ ଚିଠି ଲେଖୁଥାନ୍ତୁ ଆଉ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ନମସ୍କାର, ଜୟ ଜଗନ୍ନାଥ।
1: ଭଉଣୀ ତାଙ୍କ ଦ୍ୱିତୀୟ ଚିଠି ଅଥବା ଏହି ସପ୍ତାହ ପାଇଁ ଲେଖିଥିବା ଚିଠିଟି ଆରମ୍ଭ କରିଛନ୍ତି ମୁଁ ସୁଧାମୟୀ ଆଚାର୍ଯ୍ୟ। ଏହି ଚିଠିଟି ସାପ୍ତାହିକୀ ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଲେଖୁଅଛି। ସର୍ବପ୍ରଥମେ ଆକାଶବାଣୀର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଯୁବବାଣୀର ଅପା ଓ ଭାଇଙ୍କୁ ମୋର ସ୍ନେହ ଏବଂ ଶ୍ରୋତା ଭାଇ ଭଉଣୀଙ୍କୁ ମୋର ଶୁଭେଚ୍ଛା। ଏଥରର ଯୁବବାଣୀ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଭଲ ହୋଇଥିଲା। ସର୍ବପ୍ରଥମେ ଅନିନ୍ଦିତା ଅପାଙ୍କର ଉପସ୍ଥାପନାରେ ଥିବା ମନୋରଞ୍ଜନୀ କାର୍ଯ୍ୟକ୍ରମଟି ବହୁତ ମନଛୁଆଁ ହୋଇଥିଲା। ଏଥିରେ ଆସିଥିଲେ ଯୁବ କଳାକାର ଅମନ ରଥ। ତାଙ୍କର ସଙ୍ଗୀତ ଯାତ୍ରାର ଅନୁଭୂତି ଏବଂ ଗାଇଥିବା ଗୀତଟି ବହୁତ ହିଁ ସୁନ୍ଦର ଏବଂ ଶ୍ରୁତି ମଧୁର ହୋଇଥିଲା। ପ୍ରକୃତରେ ଏମିତି କଳାକାର ଯୁବପିଢ଼ି ଏବଂ ସମାଜ ପାଇଁ ପ୍ରେରଣାଦାୟକ। ଅମନଙ୍କର ସଙ୍ଗୀତ ଯାତ୍ରା ପାଇଁ ଅନେକ ଶୁଭକାମନା ସହ ତାଙ୍କର ଉଜ୍ଜଳ ଭବିଷ୍ୟତର ଶୁଭକାମନା ଜଣାଇ ଅନିନ୍ଦିତା ଭଉଣୀଙ୍କୁ ମଧ୍ୟ ଏହି ଉପସ୍ଥାପନା ପାଇଁ ଧନ୍ୟବାଦ ଜଣାଉଛି। ଆଗକୁ ଭଉଣୀ ଲେଖିଛନ୍ତି, ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ମୁଁ ଆଦୌ ଶୁଣିପାରି ନଥିଲି, ହେଲେ ବି ନିଶ୍ଚିତ ଭଲ ହୋଇଥିବ ବୋଲି ଆଶା ଅଛି। ସାହିତ୍ୟାୟନରେ ବୋଧ ଲିପ୍ସା ଭଉଣୀଙ୍କର ଉପସ୍ଥାପନାରେ ଥିଲା ଏହି କାର୍ଯ୍ୟକ୍ରମ ମଧ୍ୟ ବହୁତ ଭଲ ହୋଇଥିଲା। ସୌମ୍ୟ ମାଝୀ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ନିଜର ଅନୁଭୂତି କରିଥିଲେ। ଭାଇଙ୍କୁ ମଧ୍ୟ ଅଶେଷ ଶୁଭକାମନା ଏବଂ ଉପସ୍ଥାପିକା ଭଉଣୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଏହାପରେ ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନାରେ ଜୁଲାଇ 2 ତାରିଖର କାର୍ଯ୍ୟକ୍ରମରେ ଖେଳ କ୍ରୀଡ଼ା ଭିତରେ କ୍ୟାମେରାମ୍ୟାନ୍ ଆଉ ସମ୍ବାଦ ପରିବେଷଣର ପରିବେଷଣ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ଉପରେ କହିବା ଶୈଳୀ ବହୁତ ମନଛୁଆଁ ହୋଇଥିଲା। ତେଣୁ ଏଥିପାଇଁ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ। କହିବାକୁ ଗଲେ ଆକାଶବାଣୀ ଭବାନୀପାଟଣାର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥାଏ ଏବଂ ଏଥିରେ ଯୁବବାଣୀ କାର୍ଯ୍ୟକ୍ରମ ଆହୁରି ଶ୍ରୁତି ମଧୁର ହୋଇଥାଏ। ଆଗକୁ ଏହି ସବୁ ସୁନ୍ଦର କାର୍ଯ୍ୟକ୍ରମ ଆହୁରି ଭଲ ହେବ ବୋଲି ମୋର ଆଶା। ଶେଷରେ ସମସ୍ତଙ୍କ ପାଇଁ ଶୁଭକାମନା ଜଣାଉଛି, ରହିଲି, ନମସ୍କାର, ଜୟ ଜଗନ୍ନାଥ। ଲେଖି ଭଉଣୀ ତାଙ୍କର ଦ୍ୱିତୀୟ ଚିଠିଟି ମଧ୍ୟ ଶେଷ କରିଛନ୍ତି।
0: ଅତି ସୁନ୍ଦର ଚିଠିଟି ଲେଖି ପଠାଇଛନ୍ତି ସୁଧାମୟୀ ଭଉଣୀ। ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ସର୍ବପ୍ରଥମେ ଆପଣ ଅନିନ୍ଦିତା ଭଉଣୀଙ୍କ ଦ୍ୱାରା ଉପସ୍ଥାପିତ ମନୋରଞ୍ଜନୀ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି ଏବଂ ଏଠାରେ ସାକ୍ଷାତକାର କରିଥିବା କଳାକାର ଅମନ ରଥ ଭାଇଙ୍କର କଳାର ଅତି ସୁନ୍ଦର ପ୍ରଶଂସା ମଧ୍ୟ କରିଛନ୍ତି। ଆମେ ନିଶ୍ଚିତ ଭାବରେ ଆପଣଙ୍କର ଶୁଭକାମନା ଓ ପ୍ରଶଂସା ବାର୍ତ୍ତା କଳାକାର ଭାଇ ଓ ଉପସ୍ଥାପିକା ଭଉଣୀଙ୍କୁ ଜଣାଇଦେବୁ। ଏହାପରେ ଆପଣ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ଶୁଣିପାରି ନଥିଲି ବୋଲି ଲେଖିଛନ୍ତି। ସେମିତି ହୁଏ ଭଉଣୀ, ବେଳେବେଳେ କାର୍ଯ୍ୟ ବ୍ୟସ୍ତତାରେ ଅନେକ ସମୟ ଆମେ ଅନେକ ଜିନିଷକୁ ସମୟ ଦେଇପାରିନଥାଉ। ତଥାପି ଆମେ ଆଶା କରିବୁ ଯେ ଆଗାମୀ ଆମ କାର୍ଯ୍ୟକ୍ରମଗୁଡ଼ିକ ଆପଣ ଶୁଣିବେ ଓ ନିଜର ଭଲ ପାଇବା ଓ ମତାମତ ଦେବେ ବୋଲି। ତେବେ ଆପଣ ଆଗକୁ ଲେଖିଛନ୍ତି ଯେ ଖେଳ ଓ ଖେଳାଳିରେ ସୋମନାଥ ଭାଇଙ୍କ ଦ୍ୱାରା ହେଇଥିବା ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଛି ବୋଲି। ନିଶ୍ଚିତ ଭାବରେ ସେହିଦିନର ଉପସ୍ଥାପନାରେ ମୁଁ ଥିଲି

0: ତେଣୁ ନିଶ୍ଚିତ ଭାବରେ ମୁଁ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ଖେଳାଳି ଭାଇଙ୍କୁ ଜଣାଇଦେବି। ସେ ଏହା ଶୁଣି ନିଶ୍ଚିତ ଭାବରେ ବେଶ ଖୁସି ଅନୁଭବ କରିବେ ଏବଂ ମୋ ଦ୍ୱାରା ଉପସ୍ଥାପିତ ଏହି କାର୍ଯ୍ୟକ୍ରମଟି ଆପଣଙ୍କୁ ଏତେ ଭଲ ଲାଗିଛି ଜାଣି ମୁଁ ମଧ୍ୟ ବହୁତ ଖୁସି। ଏହାପରେ ଆପଣ ଗତ 2 ତାରିଖ କାର୍ଯ୍ୟକ୍ରମର ବେଶ ପ୍ରଶଂସା କରିଛନ୍ତି। ଆମେ ନିଶ୍ଚିତ ଭାବରେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଉପସ୍ଥାପିକା ଅନିନ୍ଦିତା ଭଉଣୀଙ୍କୁ ଜଣାଇଦେବୁ। ତେବେ ଆପଣ ଶେଷରେ ଲେଖିଛନ୍ତି ଯେ ଆପଣଙ୍କୁ ଆମ ପ୍ରତ୍ୟେକଟି କାର୍ଯ୍ୟକ୍ରମ ସରସ ସୁନ୍ଦର ଲାଗୁଛି ବୋଲି। ଏହା ଜାଣି ଆମେ ସମସ୍ତେ ବେଶ ଖୁସି ଯେ ଆପଣଙ୍କ ଭଳି ଏତେ ପ୍ରିୟର ଶ୍ରୋତା ଜଣଙ୍କୁ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଏତେ ଭଲ ଲାଗୁଛି। ଆମର ପ୍ରୟାସ ସବୁବେଳେ ରହିବ ଭଉଣୀ ଯେ କେମିତି ଆପଣମାନଙ୍କ ପାଇଁ ଆମେ ଆମର କାର୍ଯ୍ୟକ୍ରମ ଗୁଡିକ ଆହୁରି ସରସ ସୁନ୍ଦର କରିପାରିବୁ। ତେବେ ଏତେ ସୁନ୍ଦର ଚିଠି ଲେଖି ପଠାଇଥିବାରୁ ଆପଣଙ୍କର ଅଶେଷ ଧନ୍ୟବାଦ ଏବଂ ଆଗକୁ ମଧ୍ୟ ଏମିତି ହିଁ ସୁନ୍ଦର ସୁନ୍ଦର ଚିଠି ଆମ ପାଖକୁ ଲେଖି ପଠାଉଥାନ୍ତୁ ଏବଂ ନିଜ ଭଲ ପାଇବା ମଧ୍ୟ ଆମ ପାଖରେ ପହଞ୍ଚାଉଥାନ୍ତୁ। ପୁଣି ଥରେ ଆପଣଙ୍କର ଅଶେଷ ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।
1: ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଏବେ ଦେଖିନେବା ଆଜିର ତୃତୀୟ ଚିଠିଟି ଆମ ପାଖକୁ କିଏ ଏବଂ କେଉଁଠୁ ପଠାଇଛନ୍ତି।
0: ତେବେ ଆଜିର ସନ୍ଧ୍ୟାର ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ଆମ ପ୍ରିୟର ମନୋଜ କୁମାର ପଟେଲ ଭାଇ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ, ନିଜର ଚିଠିର ପ୍ରାରମ୍ଭ ସବୁଥର ପରି ଆଜି ମଧ୍ୟ ଗୋଟିଏ ସୁନ୍ଦର କବିତାରୁ କରି ଲେଖିଛନ୍ତି। ଅସ୍ତଗାମୀ ସୂର୍ଯ୍ୟ ରକ୍ତିମ ଅଭ୍ୟାସ ପ୍ରିୟ ସାପ୍ତାହିକୀ, ମୋ ଲିଖିତ ଶବ୍ଦେ ଗଞ୍ଜି ହେଇଯାଅ ଭଲ ମନ୍ଦ ଯାହା ପାକି, ପ୍ରତିଟି ସନ୍ଧ୍ୟାରେ 5:30 କରି ତୁମ ଅପେକ୍ଷା, ଯାଚି ଯାଚି କେତେ କାର୍ଯ୍ୟକ୍ରମ ଆଣଦିଅ ହେ ଶ୍ରୋତାଙ୍କୁ ଶିକ୍ଷା, ଗୀତରେ ଗୀତରେ ବାନ୍ଧି ଦେଇଥାଅ ଶ୍ରୋତାଙ୍କ ମନକୁ ଜାଣି, ଆଣି ଦେଇଥାଅ ସୂଚନା ଶିକ୍ଷା ଆଉ କେତେ ଯେ ଗପ କାହାଣୀ, ସଦା ସର୍ବଦା ମୁଁ ବସି ଶୁଣୁଥିବା ତୁମ ସୁମଧୁର ବାଣୀ, ଏମିତି ଆମର ସମ୍ପର୍କ ଯେ ଥାଉ ସବୁ ଜନ୍ମରେ ପୁଣି। ବାହ, କେତେ ସୁନ୍ଦର କବିତା। ଏହାପରେ ଭାଇ ଲେଖିଛନ୍ତି, ସାପ୍ତାହିକୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିବା ଭାଇ ତଥା ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ଶୁଭେଚ୍ଛା ଓ ସ୍ନେହ। ଗତ 10 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଖେଳ ବିଷୟରେ କିଛି ତଥ୍ୟ ବହୁତ ଭଲ ଲାଗିଥିଲା। ଉପସ୍ଥାପନାରେ ଥିଲେ ଅନନ୍ଦିତା ଭଉଣୀ, ତାଙ୍କୁ ଧନ୍ୟବାଦ। ଗୁରୁବାର ଦିନର ବୈଜ୍ଞାନିକା କାର୍ଯ୍ୟକ୍ରମରେ ହୋମିଓପାଥିର ଚିକିତ୍ସା ଓ କେବେଠାରୁ ଏହା କାର୍ଯ୍ୟକାରୀ ହେଉଛି ଓ ଏହାର ଉଦ୍ଭାବନରେ କାହା କାହାର ବିଶେଷ ଯୋଗଦାନ ଥିଲା, ଏ ସମସ୍ତ ତଥ୍ୟ ଉପସ୍ଥାପନା ଶୁଣି ଅନେକ କିଛି ଜାଣିବାକୁ ମିଳିଥିଲା ଏବଂ ଗୁରୁବାର ଦିନର ସମ୍ଭାବନା ମଧ୍ୟ ଭଲ ଲାଗିଥିଲା। ଏଥିରେ କ୍ୟାରିୟର ସୂଚନା, ସେହି ଦିନର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ। ତେଣୁ ଏହି 2 କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ନନ୍ଦିତା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶନିବାର ଦିନ ସାପ୍ତାହିକୀରେ ଲିପ୍ସା ଭଉଣୀଙ୍କ ହୃଦୟ ସ୍ପର୍ଶୀ ଚିଠି ପଢିବା ଶୈଳୀ ସହିତ ନନ୍ଦିତା ଭଉଣୀଙ୍କ ଉତ୍ତର ଦେବା ଶୈଳୀ ଶ୍ରୁତି ମଧୁର ହୋଇଥିଲା। ରବିବାର ଦିନ ଜଣେ ସଙ୍ଗୀତ ସାଧକ ଭାଇଙ୍କ ସାକ୍ଷାତକାର ବହୁତ ଭଲ ଲାଗିଲା, କିନ୍ତୁ ମୁଁ କାର୍ଯ୍ୟକ୍ରମ ଟିକେ ପଛରେ ଶୁଣିଥିବାରୁ ସେଇ ଭାଇଙ୍କ ନାଁ ଜାଣିପାରିଲି ନାହିଁ, ତେଣୁ ମୁଁ ଦୁଃଖିତ। ଏଥିରେ ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ, ତେଣୁ ସେହି କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଦେବେ। ସୋମବାର ଦିନ ଦିଲ୍ଲୀରୁ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମ ରିଲେ ଗ୍ରହଣ ଯୋଗୁଁ ସାହିତ୍ୟାୟନ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ମଙ୍ଗଳବାର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ରଚିତା ଭଉଣୀଙ୍କ ଉପସ୍ଥାପନା ଉଚ୍ଚକୋଟୀର ହୋଇଥିଲା। ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭାଇ ତଥା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶ୍ରୀମତୀ ରଶ୍ମି ରଞ୍ଜିତା ସିଂ ଭଉଣୀଙ୍କ ଗଳ୍ପ ଫୁଲ ପାଖୁଡ଼ାରେ ଶୀତର ପ୍ରଥମ ଭାଗ ମୁଁ ଠିକ୍ ଭାବେ ଶୁଣିପାରି ନଥିଲି, ତେଣୁ ଯଦି ସେହି ରେକର୍ଡିଂ ଆପଣଙ୍କ ପାଖରେ ଗଚ୍ଛିତ ଥାଏ ତେବେ ତାହା ପୁନର୍ବାର ପ୍ରସାରଣ କରନ୍ତୁ। ଗୋଟିଏ ଅନୁରୋଧ ଯେ ଆମର ଯେତେ ଯୁବ ସମାଜ ଘରେ ବସି ରୋଜଗାର କରିବା ପାଇଁ ଇଚ୍ଛା କରୁଛନ୍ତି, କିଏ ନେଟୱାର୍କ ବିଜନେସ୍ ତ କିଏ ମୋବାଇଲରୁ ରିଲ୍ସ ବନେଇ ରୋଜଗାର କରିବାର ସ୍ୱପ୍ନ ଦେଖୁଛନ୍ତି, ସେଥିପାଇଁ ଆମ ଯୁବ ଭାଇମାନେ କେମିତି ଘରେ ବସି 2 ପଇସା ପାଇପାରିବେ ସେ ବିଷୟରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ଭାବନା ଜରିଆରେ ଭେଟିଦେଲେ ଭଲ ହୁଅନ୍ତା। ଏତିକି କହି ଭାଇ ନିଜର ଚିଠିଟି ଶେଷ କରିଛନ୍ତି।
1: ମନୋଜ ଭାଇ, ଆପଣ ସାପ୍ତାହିକୀକୁ ନେଇ ଏତେ ସୁନ୍ଦର କବିତା ଲେଖିଛନ୍ତି, ସତରେ ଏହା ଆମ ହୃଦୟକୁ ଛୁଇଁ ଯାଇଛି। 5:30 ଏହି ଅପେକ୍ଷା ଏବଂ ରେଡିଓ ସହ ଆପଣଙ୍କର ଏହି ନିବିଡ ସମ୍ପର୍କ ଆମ ସହ ସବୁବେଳେ ଥାଉ, ଏହା ହିଁ ଆମର ଆଶା। ଏବଂ ଭାଇ, ଆପଣଙ୍କୁ ଆମ ଯୁବବାଣୀ ତରଫରୁ ପ୍ରୀତିପୂର୍ଣ୍ଣ ନମସ୍କାର। ଆପଣ ଗତ ମାସ 10 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ସମ୍ପର୍କରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଭାଇ। ଅନିନ୍ଦିତା ଭଉଣୀଙ୍କ ଖେଳ ଓ ଖେଳାଳି ଉପସ୍ଥାପନା ସବୁବେଳେ ଜୀବନ୍ତ ହୋଇଥାଏ। ଏବେ ଯଦି ଭଉଣୀ ଆପଣଙ୍କର ଏହି ସୁନ୍ଦର ବାର୍ତ୍ତାଟି ଶୁଣିଥିବେ ତାହେଲେ ସେ ସହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଥିବେ। ତା ସହ ଭାଇ, ବିଜ୍ଞାନିକା ଏବଂ ସମ୍ଭାବନା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଶ୍ରୋତାଙ୍କୁ

0: ସୂଚନା ଓ ଶିକ୍ଷା ପ୍ରଦାନ କରିବା। ଗତ ଗୁରୁବାର ଏବଂ ଶୁକ୍ରବାର ଦିନର ବିଜ୍ଞାନିକା ଏବଂ ସମ୍ଭାବନା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ଅଥବା ନନ୍ଦିତା ନନ୍ଦ। ମୋତେ ଜାଣି ବହୁତ ଖୁସି ଲାଗିଲା ଭାଇ, ଆପଣଙ୍କୁ ମୋର ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମରେ ଅନେକ କିଛି କଥା ଜାଣିବାକୁ ପାଇଲେ। ଆଶା କରିବ ଆଗକୁ ମଧ୍ୟ ଏପରି ସୂଚନା, ମନୋରଞ୍ଜନ ଏବଂ ଶିକ୍ଷଣୀୟ ତଥ୍ୟଗୁଡ଼ିକ ଆପଣମାନଙ୍କ ପାଖରେ ପରୋଷି ଦେବା ପାଇଁ। ଆପଣଙ୍କର ଏପରି ପ୍ରଶଂସା ସତରେ ଆହୁରି ଆମକୁ ଉତ୍ସାହିତ କରିଥାଏ। ଆଗକୁ ଆପଣ ଯେଉଁ କହିଛନ୍ତି ଗତ ଶନିବାର ଦିନର ସାପ୍ତାହିକ କାର୍ଯ୍ୟକ୍ରମ ବିଷୟରେ, ସେହି ଦିନର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ଏବଂ ଲିପ୍ସା, ଯିଏକି ଆଜି ଆମ ସହିତ ହିଁ ଉପସ୍ଥିତ ଅଛନ୍ତି। ଆପଣଙ୍କୁ ଆମ ଦୁହିଁଙ୍କ କାର୍ଯ୍ୟକ୍ରମ ଏତେ ଭଲ ଲାଗିଛି ଜାଣି ସତରେ ଆମେ ବେଶ ଖୁସି, ଏବଂ ଆମ ଦୁହିଁଙ୍କ ତରଫରୁ ଆପଣଙ୍କୁ ପୁଣି ଥରେ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଆପଣଙ୍କୁ ଏତେ ଭଲ ଲାଗିଥିବାରୁ। ଆଗକୁ ଆପଣ ରବିବାର ଦିନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ସେହି ଦିନ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ ଏବଂ ସେ ଅମନରଥ ଭାଇଙ୍କର ସାକ୍ଷାତକାରଟି ନେଇଥିଲେ। ଆପଣଙ୍କୁ ତାଙ୍କ ସାକ୍ଷାତକାର ଏବଂ ଅନିନ୍ଦିତା ଭଉଣୀଙ୍କର କାର୍ଯ୍ୟକ୍ରମ କରିବା ଶୈଳୀ ଏତେ ଭଲ ଲାଗିଛି ଜାଣି ସେ ଦୁହେଁ ବହୁତ ଖୁସି ଅନୁଭବ କରୁଥିବେ। ହଁ ଭାଇ, ଠିକ୍ କହିଲେ। ଗତ ସୋମବାର ଦିନର କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ ସରକାରୀ ପୁରସ୍କାର ବିତରଣୀ ଉତ୍ସବର ସିଧା ପ୍ରସାରଣ ଯାଉଥିଲା, ସେଥିପାଇଁ ଗତ ସାହିତ୍ୟାୟନ କାର୍ଯ୍ୟକ୍ରମଟି ପ୍ରସାର ହୋଇପାରିନଥିଲା। ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ରଚିତା ଭଉଣୀ। ଆପଣଙ୍କୁ ରଚିତା ଭଉଣୀଙ୍କ କାର୍ଯ୍ୟକ୍ରମ ଏତେ ଭଲ ଲାଗିଛି ଜାଣି ସେ ନିଶ୍ଚିତ ଭାବରେ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଥିବେ। ମନୋଜ ଭାଇ, ଆପଣ ଗୋଟେ ଅନୁରୋଧ କରିଛନ୍ତି ଯେ ରଶ୍ମି ରଞ୍ଜିତା ଭଉଣୀଙ୍କର ଗଳ୍ପ ଫୁଲ ପାଖୁଡ଼ାରେ ଶୀତ ପ୍ରତି ଶ୍ରୋତାମାନଙ୍କର ଖୁବ୍ ଆଦର ହୋଇଛି। ଆଉ ତା ସହିତ ଭାଇ, ଆପଣ ଯେଉଁ କହିଛନ୍ତି ଯୁବ ସମାଜ ଘରେ ବସି ରୋଜଗାର କରିବା ପାଇଁ ଇଚ୍ଛା କରୁଛନ୍ତି, ସେଥିପାଇଁ ଆମ ଯୁବ ଭାଇମାନେ କେମିତି ଘରେ ବସି ଦୁଇ ପଇସା ପାଇପାରିବେ ସେହି ବିଷୟରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ଭାବନା ଜରିଆରେ ଭେଟି ଦେବା ପାଇଁ। ଏହା ତ ବହୁତ ଭଲ କଥା କହିଲେ ଭାଇ, ଆପଣ କେବଳ ନିଜ କଥା ଚିନ୍ତା ନକରି ସାରା ଯୁବ ସମାଜ ପାଇଁ ଚିନ୍ତା କରିଛନ୍ତି, ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ନିଶ୍ଚିତ ଭାବରେ ଭାଇ ଆଗକୁ ପ୍ରୟାସ କରିବୁ ଆପଣଙ୍କ ପାଇଁ ଏପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ। ଏହା ଆମେ ମଧ୍ୟ ଭାବୁଥିଲୁ, କିନ୍ତୁ ଆପଣ ଏତେ ସ୍ନେହ ଭାବରେ ଆମକୁ ଅନୁରୋଧଟି ଲେଖିଛନ୍ତି, ସେଥିପାଇଁ ଆମେ ନିଶ୍ଚିତ ଭାବରେ ଆଗର ସମ୍ଭାବନା କାର୍ଯ୍ୟକ୍ରମରେ ଏ ବିଷୟରେ ପ୍ରସାରଣ କରିବା ପାଇଁ ଚେଷ୍ଟାରତ ରହିବୁ। ଅଶେଷ ଅଶେଷ ଧନ୍ୟବାଦ ଭାଇ, ଆପଣ ଆମକୁ ଏତେ ସୁନ୍ଦର ଚିଠିଟି ଲେଖି ଆମ ପାଖକୁ ପଠାଇଛନ୍ତି ଏବଂ ଆମକୁ ଏତେ ସ୍ନେହ ଭାବ ଜଣାଇଛନ୍ତି, ସେଥିପାଇଁ ଧନ୍ୟବାଦ, ନମସ୍କାର।
1: ତେବେ ଏହି ସନ୍ଧ୍ୟାର ଚତୁର୍ଥ ଏବଂ ଶେଷ ଚିଠିଟି ଲେଖି ପଠାଇଛନ୍ତି ଆମ ପ୍ରିୟର ନିରାକାର ରଣା ଭାଇ, ଗ୍ରାମ ସେଲୁଆ, ପୋଷ୍ଟ ମାଲାଡ, ଭାୟା ଖୋଲାନ, ଥାନା ଟିଟଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ତେବେ ଭାଇ ନିଜର ଚିଠିର ଆରମ୍ଭ କାବ୍ୟିକ ଢଙ୍ଗରେ କରି ଲେଖିଛନ୍ତି, ଯୁବର ବାଣୀ ଯୁବବାଣୀ, ମୋର ମନକୁ ତୁ ନିଉଛୁ କିଣି, ତତେ ଦିନେ ନ ଦେଲେ ଚିଠି, ମୋର ମନ ଜମା ବୁଝେ ନା, ତୋ ବିନା ରହି ହୁଏ ନା, ତୋ କଥା ଖାଲି ସବୁବେଳେ ମନେ ପଡୁଥାଏ, ଶନିବାର ଚିଠି ପତ୍ର କାର୍ଯ୍ୟକ୍ରମକୁ ଅପେକ୍ଷା କରିଥାଏ। ତେବେ ଏହି ପଂକ୍ତି ପରେ ଭାଇ ଲେଖିଛନ୍ତି, ମୁଁ ଛୋଟ କବିତାଟି ମୋ ମନରୁ ଲେଖିଛି, କିଛି ତ୍ରୁଟି ଥିଲେ କ୍ଷମା କରିବେ। ସାପ୍ତାହିକୀ ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିବା ଦୁଇ ମୋର ସ୍ନେହର ଅପାଙ୍କ ହୃଦୟ ଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀ ଶୁଣୁଥିବା ମୋର ଯୁବ ଶ୍ରୋତା ବନ୍ଧୁମାନଙ୍କୁ ହୃଦୟ ଭରା ଶୁଭ ସନ୍ଧ୍ୟା। ଜୁନ 27 ତାରିଖ ଦିନର ଚିଠି ପାଇଛୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଥିଲା। ଏଥିରେ ଦୁଇ ଅପାଙ୍କ ଚିଠି ପଢ଼ିବା ଶୈଳୀଟି ବହୁତ ମନକୁ ଛୁଇଁ ଯାଇଥିଲା। ଲିପ୍ସା ଓ ନନ୍ଦିତା ଅପାଙ୍କ ଚିଠି ପଢ଼ିବା ଶୈଳୀ ବହୁତ ମନକୁ ଛୁଇଁଥିଲା, ତେଣୁ ଦୁଇ ଅପାଙ୍କୁ ହୃଦୟ ଭରା ନମସ୍କାର। ଆଗକୁ ଏମିତି କାର୍ଯ୍ୟକ୍ରମ ପରଶୁଥାନ୍ତୁ। ଗତ ଜୁନ 30 ତାରିଖ ମଙ୍ଗଳବାର ଦିନର ଯୁବବାଣୀ କାର୍ଯ୍ୟକ୍ରମର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ମନକୁ ଛୁଇଁ ଯାଇଥିଲା। ଏଥିରେ ରଚିତା ଅପାଙ୍କ ଉପସ୍ଥାପନା ଶୈଳୀ ମଧୁର ଲାଗିଥିଲା। ଏଥିରେ ଯୁବଶ୍ରୋତା ବନ୍ଧୁମାନଙ୍କ ସହିତ ସୁନ୍ଦର ଭାବରେ କଥାବାର୍ତ୍ତା ହୋଇଥିଲେ, ତେଣୁ କାର୍ଯ୍ୟକ୍ରମ ବହୁତ ସୁନ୍ଦରମୟ ହୋଇଥିଲା। ଗତ ଜୁଲାଇ 1 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ମଧ୍ୟ ସୁନ୍ଦର ଲାଗିଥିଲା। ଏଥିରେ ଲିପ୍ସା ଅପା ଯୁବ ଖେଳାଳି ସୋମନାଥ ମାଝୀଙ୍କ ସାକ୍ଷାତକାରଟି ବହୁତ ଭଲ ଲାଗିଥିଲା। ଏଥିରେ ଖେଳ ପ୍ରତି ରୁଚି ରଖି ସୋମନାଥ ଭାଇ କ୍ରିକେଟ ଜଗତରେ ପଦାର୍ପଣ କରି ଇଣ୍ଡିଆ ଟିମ୍ ଆଡ଼କୁ ଖେଳନ୍ତୁ, ତାଙ୍କର ସ୍ୱପ୍ନ ସାକ୍ଷର ହେଉ, ଆଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସୁଛି, ରଥଯାତ୍ରା ବିଷୟରେ ପ୍ରସାର କରନ୍ତୁ। ଏତିକି ଲେଖି ଭାଇ ନିଜର ଚିଠିଟି ଶେଷ କରିଛନ୍ତି।
0: ବା ନିରାକାର ଭାଇ, ଆପଣଙ୍କର ଏହି କବିତାଟି ସିଧା ଆମ ହୃଦୟକୁ ଛୁଇଁଲା, ଏଥିରେ କୌଣସି ତ୍ରୁଟି ନାହିଁ, ବରଂ ଆପଣଙ୍କର ଏତେ ଭଲ ପାଇବା ସତରେ ଆମ ପାଇଁ ବହୁତ ଖୁସିର କଥା। ଭାଇ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଏବଂ ନମସ୍କାର। ଆପଣ ଆଗକୁ ଯେଉଁ ଲେଖି କହିଛନ୍ତି

0: ଏମିତି ଗତ ଜୁନ 27 ତାରିଖର ଶନିବାର ଦିନର ସାପ୍ତାହିକୀ କାର୍ଯ୍ୟକ୍ରମଟି ଆପଣଙ୍କୁ ବହୁତ ଭଲ ଲାଗିଛି। ଏହି ସାପ୍ତାହିକୀ ସନ୍ଧ୍ୟାରେ ଲିପ୍ସା ଭଉଣୀ ଏବଂ ମୁଁ ତଥା ନନ୍ଦିତା ଉପସ୍ଥାପନା ଦାୟିତ୍ୱରେ ଥିଲୁ। ଆପଣଙ୍କର ଏହି ପ୍ରଶଂସା ସତରେ ଆମ ଦୁହିଁଙ୍କ ପାଇଁ ବହୁତ ଖୁସିର କଥା। ଆଗକୁ ଆମେ ଚେଷ୍ଟାରତ ରହିବୁ ଏପରି ସୁନ୍ଦର କାର୍ଯ୍ୟକ୍ରମ ଆପଣଙ୍କ ପାଖକୁ ସଦାବେଳେ ପରଷି ଦେବା ପାଇଁ। ଆଗକୁ ଯେଉଁ ଆପଣ କହିଛନ୍ତି ଗତ 30 ତାରିଖର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ ଭଲ ଲାଗିଛି। ସେହିଦିନର ଉପସ୍ଥାପନା ଦାୟିତ୍ୱରେ ଥିଲେ ରଚିତା ଭଉଣୀ, ଯେଉଁଠି ସେ ଆପଣ ସଭିଙ୍କ ସହିତ ସୁନ୍ଦର ଭାବରେ କଥାବାର୍ତ୍ତା କରି ଆପଣମାନଙ୍କ ଦ୍ୱାରା ଅନୁରୋଧ ଗୀତ ସବୁ ଶୁଣାଇଥିଲେ। ଆପଣଙ୍କୁ ତାଙ୍କର କାର୍ଯ୍ୟକ୍ରମ ଏତେ ଭଲ ଲାଗିଛି ଜାଣି ସେ ନିଶ୍ଚିତ ଭାବରେ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଥିବେ। ଗତ ଜୁଲାଇ ମାସ 1 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ, ଯେଉଁଠି ଜଣେ କ୍ରିକେଟର ଅଥବା କ୍ରିକେଟ ଖେଳାଳି ସୋମନାଥ ମାଝୀଙ୍କର ସଂଘର୍ଷ ଓ ସଫଳତାର କାହାଣୀ ଲିପ୍ସା ଅପା ଆପଣମାନଙ୍କ ପାଖରେ ପରୋଷି ଦେଇଥିଲେ। ଏବେ ଲିପ୍ସା ଭଉଣୀ ଆମ ସହିତ ଅଛନ୍ତି ଏବଂ ସେ ଆପଣଙ୍କ ଦ୍ୱାରା ଚିଠି ମାଧ୍ୟମରେ ଦିଆଯାଇଥିବା ପ୍ରଶଂସା ବାର୍ତ୍ତାଟି ଶୁଣି ବେଶ ଖୁସି ଅନୁଭବ କରି ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ଏବଂ ଆପଣ ଯେଉଁ ଖେଳାଳିଙ୍କ ପାଇଁ ଯେଭଳି ବଡ଼ ହୃଦୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି ତାହା ପ୍ରଶଂସନୀୟ। ଆମେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ସୋମନାଥ ଭାଇ ଦିନେ ଭାରତୀୟ କ୍ରିକେଟ ଦଳରେ ଖେଳି ଆମ ଓଡ଼ିଶା ପାଇଁ ନାଁ କରନ୍ତୁ। ଶେଷରେ ଆପଣ ଯେଉଁ ଅନୁରୋଧଟି କରିଛନ୍ତି କି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଖୁବ୍ ଶୀଘ୍ର ଆସୁଛି ମହାପ୍ରଭୁଙ୍କ ବିଷୟରେ କିଛି ବିଶେଷ କାର୍ଯ୍ୟକ୍ରମ ପ୍ରସାର କରିବା ପାଇଁ, ଭାଇ ଆପଣଙ୍କର ଏହି ସ୍ନେହଭରା ଅନୁରୋଧଟି ଆମେ ଆମ ପାଖରେ ରଖିଲୁ। ନିଶ୍ଚିତ ଭାବରେ ଆଗାମୀ କାର୍ଯ୍ୟକ୍ରମରେ ଅଥବା ରଥଯାତ୍ରା ସମୟରେ ଆମେ ଆପଣମାନଙ୍କ ପାଇଁ ଏକ ରଥଯାତ୍ରା ବିଶେଷ କାର୍ଯ୍ୟକ୍ରମଟି ପ୍ରସାରଣ କରିବା ପାଇଁ। ଅଶେଷ ଅଶେଷ ଧନ୍ୟବାଦ ଭାଇ ଏପରି ଏକ ସୁନ୍ଦର ଚିଠି ଲେଖି ଆମ ପାଖକୁ ପଠାଇଥିବା ପାଇଁ ଧନ୍ୟବାଦ, ନମସ୍କାର।
1: ଆଚ୍ଛା ନନ୍ଦିତା,
0: ହଁ ଲିପ୍ସା,
1: ଆଜି ଆମ ପାଖରେ କେତେ ସବୁ ସୁନ୍ଦର ମତାମତ ଆସିଥିଲା ନା?
0: ହଁ ଠିକ କହିଲୁ, ଆମ ଶ୍ରୋତାବନ୍ଧୁମାନେ ସତରେ ବହୁତ ପ୍ରେମ ଭରା ସ୍ନେହ ଭରା ଚିଠି ସବୁ ଆମ ପାଖକୁ ଲେଖି ପଠାଇଥିଲେ। ଆଜିର ସାପ୍ତାହିକୀ ସନ୍ଧ୍ୟା ତ ବେଶ ପନଛୁଆ ହୋଇଗଲା।
1: ଠିକ କହୁଛୁ, ତେବେ ଏତେ ସବୁ ଆଲୋଚନା ପରେ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।
0: ନିଶ୍ଚିତ ଭାବରେ।

0: ମନ ଛୁଆଁ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ। ତେବେ ନନ୍ଦିତା।
1: ହଁ ଲିପ୍ସା,
0: ଆଜି ଏତେ ସବୁ କଥାବାର୍ତ୍ତା ହେଲୁ ଏବଂ ଏତେ ସବୁ ସୁନ୍ଦର ସୁନ୍ଦର ଚିଠି ପଢ଼ିଲୁ, କାର୍ଯ୍ୟକ୍ରମରୁ ବିଦାୟ ନେବାରୁ ଜମାରୁ ଇଚ୍ଛା ହେଉନି।
1: ହେଲେ କ'ଣ କରିବା ଲିପ୍ସା, ସମୟ ସହିତ ଆମେ ବନ୍ଧା। ଏବେ ତ ସମୟ ଆମକୁ ଟିକ୍ ଟିକ୍ କରି ଇସାରା କଲାଣି ଏବେ ଶ୍ରୋତାମାନଙ୍କ ଠାରୁ ବିଦାୟ ନେବା ପାଇଁ।
0: ଠିକ୍ କହିଲୁ। ହେଲେ ବିଦାୟ ନେବା ପୂର୍ବରୁ ଆମର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜ ସୁନ୍ଦର ସୁଚିନ୍ତିତ ମତାମତଗୁଡ଼ିକ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଆମକୁ ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001।
1: ଶ୍ରୋତା ବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତଟି ଲେଖି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143।
0: ତେବେ ପ୍ରିୟ ବନ୍ଧୁଗଣ, ପୁଣି ଭେଟ ହେବା ଆଉ ଏକ ସୁନିଲି ସନ୍ଧ୍ୟାରେ ଆଉ ଏକ ମଧୁମୟ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲୁ, ଏଥର ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା,
1: ଏବଂ ମୁଁ ଥିଲି ଆପଣମାନଙ୍କ ପ୍ରିୟର ରେଡିଓ ସାଥୀ ନନ୍ଦିତା। ଏବେ ଆପଣମାନଙ୍କ ଗହଣରୁ ବିଦାୟ ନେଉଛୁ,
0: ରହିଲୁ,
1: ନମସ୍କାର।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6 ବଜେ ତ ସ୍ୱାମୀ ଡେଛୁଣୀ ଏହି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସମୀର କୁମାର ତ୍ରିପାଠୀ, ମନମୋହନ ନାୟକ, ବିଜୟ କୁମାର ପାଣିଗ୍ରାହୀ, ଧୀରଜ ମହାନ୍ତି ଓ ବୀଣାପାଣି ନାୟକ। ସକାଳ 6:30 ଶୁଣିବେ ଚେତନା ଚିନ୍ତନ। 6:35 ରହିଛି ଶ୍ରୀମଦ୍ ଭାଗବତ। 7:25 ରହିଛି କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ। 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀରେ ପୂଜା ପଣ୍ଡାଙ୍କ ସେବା ଉପସ୍ଥାପନା ରାମଚନ୍ଦ୍ର ପୂଜା ପଣ୍ଡା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା ଗୋଲକ ବିହାରୀ ମହାପାତ୍ର ଓ ଚିରଞ୍ଜୀବୀ ରାଉତରାୟ। ଓଡ଼ିଆ ଭକ୍ତିଗୀତ ଶୁଣିବେ ସକାଳ 8:45। 9:00 ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା। 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଅର୍ଚ୍ଚନା ଲାଠ, ସତ୍ୟଭା ମହାପାତ୍ର, ପଙ୍କଜ ବେହେରା, ରାମଚନ୍ଦ୍ର ମିଶ୍ର ଓ ମିତା ପରିଜା। ଚାଷର କଥା ପ୍ରଚାର କରିବ ଦିନ 1:10। 1:20 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। 6:30 ଶୁଣିବେ ଆଦିବାସୀ ଗୀତକ୍ରମରେ ପରଜା ଗୀତ, ପରିବେଷଣ କରିବେ ଝିଙ୍କୁ ହନ୍ତାଲ ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। କାର୍ଯ୍ୟକ୍ରମ ଚିଠି ପାଇଛୁ ପ୍ରଚାର କରିବୁ ରାତି 8:00। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ଶିଳ୍ପୀ ହରିଓମ୍ ଶରଣ। ରାତି 8:30 କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍। 9:15 ସ୍ପଟ୍ଲାଇଟ୍। ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ରହିଛି ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ବାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହ୍ୟାଲୋ
4: ହ୍ୟାଲୋ,
3: କିଏ
4: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
3: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
4: ଆମ ଫୋନ ନମ୍ବର ହେଲା
5: 0666702952623295628।
3: ମନେ ରଖନ୍ତୁ 0667029562329568, ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
4: ହ୍ୟାଲୋ,
3: କିଏ?
4: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।
6: ହେଇଗଲା ବନ୍ଦୋବସ୍ତ।
7: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
8: ଆର୍ ବି ଆଇ କହେ,
7: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଲୋକଗୀତ କ୍ରମରେ ଶୁଣୁଥିଲେ ବଜାସାଲିଆ ଗୀତ, ପରିବେଷଣ କରିଥିଲେ ଚତୁର କାଣ୍ଡ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ NCCF ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି।

0: ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯୋଉ ଷ୍ଟ୍ରାଇକକୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା, ଏବଂ ତାଙ୍କର ଯୋଉ 10 ଦଫି ଯୋଉ ଥିଲା ଡିମାଣ୍ଡ, ତା ଉପରେ ଆମର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଇଛି, ଏବଂ ତାଙ୍କର ଡିମାଣ୍ଡ ଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ରିଏକ୍ସାମିନ୍, ଡିମାଣ୍ଡକୁ କେମିତି ଆମେ ଆଗାମୀ ଦିନରେ ସମୟ ଅନୁସାରେ ତାକୁ କାର୍ଯ୍ୟକାରୀ କରିପାରିବା, ତା ପାଇଁ ଗୋଟେ କମିଟି, ହାଇ ପାୱାର କମିଟି ଗୋଟେ ଗଠନ।
0: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବାରିପଦା ପୌରପାଳିକାର 61 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ହସ୍ତାନ୍ତର କରାଯାଇଛି। ପୌରପାଳିକାରେ ଆୟୋଜିତ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମହାପାତ୍ର କହିଛନ୍ତି, ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ସୁଫଳ ପହଞ୍ଚାଇବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଆସନ୍ତା ସୋମବାରଠାରୁ ନିୟମିତ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ପୂର୍ବରୁ ଏହି ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଜିଲ୍ଲାର ପ୍ରାୟ 8 ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରେ ବିଶେଷକରି ସୁରଟରେ କାମ କରୁଥିବାରୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ରଘୁବାରୀ ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସିଆର୍ପିଏଫ୍, ଡିଭିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗଚ୍ଛିତ ରହିଥିବା ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ତଲାସୀ ଅଭିଯାନ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଷ୍ଟେନ୍ଗନ୍, ରାଇଫଲ, ଅଫୁଟା ଗୁଳି, ମ୍ୟାଗାଜିନ୍, ଗନ୍ ପାଉଡର ଆଦି ରହିଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ସଫାସୁତୁରା କାର୍ଯ୍ୟ ସହ ନାଟମଣ୍ଡପ ଏବଂ ଭୋଗମଣ୍ଡପର ଯାଞ୍ଚ ତଥା ମରାମତି ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଯାଞ୍ଚ ପରେ ବୈଠକ ଅନୁଷ୍ଠିତ ହୋଇ କମିଟିର ପରାମର୍ଶ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ ଆଇଆଇଟି ବିଶେଷଜ୍ଞଙ୍କ ଉପସ୍ଥିତିରେ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟଙ୍କୁ ନେଇ ଯୁଗ୍ମ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ପୁରୀ ଶ୍ରୀକ୍ଷେତ୍ର ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ନିୟମାବଳୀ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ 12,000ରୁ ଅଧିକ ପୁଲିସ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ମଧ୍ୟ ନିୟୋଜିତ ହେବେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖୁରାନିଆ କହିଛନ୍ତି,
2: ଆମର ପାଇଁ ଗୋଟେ ଯୋଉ ଚ୍ୟାଲେଞ୍ଜ ରହିବ, ଯେମିତି ଆପଣମାନେ ଦେଖୁଛନ୍ତି ଜୋରରେ ବର୍ଷା ହଉଛି, ସେଥିରେ ଯୋଉ ଚ୍ୟାଲେଞ୍ଜ ସୃଷ୍ଟି ହବ ତାର ବିଷୟରେ ବି ଚର୍ଚ୍ଚା କରାଯାଇଛି। ଫୋର୍ସ ଯୋଉ ଆସିବ ସେମାନଙ୍କର ଆକୋମୋଡେସନ ବିଷୟରେ ଆମେ ଚର୍ଚ୍ଚା ହେଇଛୁ। ଭକ୍ତମାନେ ଯେମିତି ସୁରୁଖୁରୁରେ ପୁରୀରେ ପହଞ୍ଚି ପାରିବ, ଭଲରେ ଦର୍ଶନ କରିପାରିବ ଆଉ ଫେରିପାରିବ, ସେସବୁ ବିଷୟରେ ଆମେ ଚର୍ଚ୍ଚା କରିଛୁ। ଆଉ ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ 2026 ରଥଯାତ୍ରା ଭଲରେ ପାରିତ ହବ।
0: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନେତ୍ରୋତ୍ସବ, ନବଯୌବନ ବେଶ, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମେତ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ନେଇ ଆଲୋଚନା ହୋଇଛି। ବିଦ୍ୟୁତ୍ ଓ ଜଳଯୋଗାଣ, ରାସ୍ତାଘାଟ ମରାମତି, ଜନସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ

0: ଏଠାରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ, ରାଜସ୍ୱ ଆଦାୟ, ଖାଦ୍ୟ ସାମଗ୍ରୀ ବଣ୍ଟନ ଆଦି ବିଭିନ୍ନ ଯୋଜନାର ସ୍ଥିତି ନେଇ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କିଶୋରୀ ମହାପାତ୍ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଚାରାରୋପଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା। ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା।

0: ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି, ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟାବସାୟିକ, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜୀକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ LPG ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସରଚାର୍ଜକୁ 12% 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଂ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 ଡିସେମ୍ବର 25 କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50%କୁ ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଆଇବେ ଉପରାଷ୍ଟ୍ରପତି। ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁଥି ଧାନ ଘିନା ଲକ୍ଷ୍ୟ ପୂରା ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବାନୀତି। ଆଜ ଲାଗି ହେବା ଫୁଲୁରୀ ତେଲ ଆଉ ଲଘୁଚାପ ପ୍ରଭାବଟି ରାଇଜେ ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରବାର୍ ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହିବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଏଥର ପୁରା ଖବର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଇବା 9 ତାରିଖ ଦିନ ଓଡ଼ିଶା ଗସ୍ତତି ଆସୁଛନ୍। ତାଙ୍କର ଗସ୍ତକେ ସଫଳ ଆଉ ସୁଚାରୁ ଭାବେ ସମ୍ପନ୍ନ କରବାର୍ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାଟି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉପରାଷ୍ଟ୍ରପତିଙ୍କର ଗସ୍ତ ସମୟଥି ସୁରକ୍ଷା ପ୍ରୋଟୋକଲ୍, ଯାଆସ୍, ଚିକିତ୍ସା, ମୌଳିକ ସୁବିଧା ଓ ଭିନ୍ ଭିନ୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ସମୀକ୍ଷା କରାଯାଇକରି ସମ୍ପୃକ୍ତ ବିଭାଗମାନଙ୍କୁ ଦରକାରୀ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ଆଇବା 9 ତାରିଖ ଦିନ ଉପରାଷ୍ଟ୍ରପତି ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଗଭୀର ସମୁଦ୍ରନ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଲେଟର ଅଫ୍ ଅଥରାଇଜେସନ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଟି ଯୋଗଦେବେ। ଇତାର ସହିତ ଉପରାଷ୍ଟ୍ରପତି ଖୋର୍ଦ୍ଧାଠାରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ନାଇଜର୍ର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଅଭିଭାଷଣ ଦେବେ। ଏହି ବୈଠକଟି ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିକରି ନିଜ ନିଜ ବିଭାଗର ପ୍ରସ୍ତୁତି ବାବଦେ ଜଣାଇଥିଲେ। ରାଇଜେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ସେ କହିଛନ୍ 2025-26 ରବି ଧାନ ସଂଗ୍ରହ ଲାଗି 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାରିଜ କରାଯାଇଥିବା ବେଳେ ଗଲା କାଲି ତକ 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନାଯାଇଛି। 3,59,000 ଅତ୍କା ଚାଷୀ ଧାନ ବିକିଥିବା ବେଳେ ସେମାନଙ୍କୁ 4,69 କୋଟି ଟଙ୍କା ସର୍ବନିମ୍ନ ମୂଲ୍ୟ ଆଉ 1,255 କୋଟି ଟଙ୍କା ଇନ୍ପୁଟ୍ ସାହାଯ୍ୟ ଦିଆଯାଇଛି। ହେଲେ ଧାନ ଘିନା ସମୟକେ ଆଉ ନାଇଁ ବଢ଼ାଯାଏ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ରାଇଜେ ଚଳିତ ବଛର ସାର ଅଭାବ ନାଇଁ ହୁଏ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ରାଜ୍ୟର ସବୁ ପେକ୍ସନ ଭରପୁର ମାତ୍ରାଥି ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍। ସୂଚନା ଅନୁସାରେ ଏଛେନ୍ ରାଇଜେ 81,000 ଟନ୍ ସାର ମହଜୁଦ ଥିବାର ବେଳେ ଆଇବା ଦିନେ ଅତ୍କା ସାର ଆସବା ବୋଲି ସେ କହିଛନ୍। ଇ ବଛର 80,000 ଟନ୍ରୁ ଅତ୍କା ୟୁରିଆ, 9,000 MOP, 17,000 ଟନ୍ BAP ଆଉ 29,000 ଟନ୍ NPKS ସାର ମହଜୁଦ ରହିଥିବାର ସୂଚନା ମିଳିଛି। ରାଇଜେ ଘରୋଇ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା ଲାଗି ନୂଆ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫ ଓଡ଼ିଶା ଶିକ୍ଷା ଆଇନ 1969 ଆର୍ ଶିକ୍ଷା ଅଧିକାର ଆଇନ 2009 ଭିନ୍ ଭିନ୍ ଧାରାକେ ଆଧାର କରିକରି ଏ ନୂଆ ସଂଶୋଧିତ ନିୟମାବଳୀ ତିଆରି କରାଯାଇଛି। ଏତ୍କେ ସରକାରଙ୍କର ବିନା ଅନୁମତି ଆଉ ସ୍ୱୀକୃତି ପ୍ରମାଣପତ୍ର ନାଇଁଥିଲେ ରାଇଜେ କେନ୍ସି ବିଦ୍ୟାଳୟ ପ୍ରତିଷ୍ଠା କି ପରିଚାଳନା ନାଇଁ କରାଯାଇପାରେ। ନୂଆ ସଂଶୋଧିତ ନିୟମ ଅନୁସାରେ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସୁରକ୍ଷିତ ଆଉ ସ୍ୱାସ୍ଥ୍ୟକର ପରିବେଶ, ପିଇବାର ପାଏନ୍, ଖେଲ ପଡ଼ିଆ ଆଉ ର୍ୟାମ୍ପ ବାଗିର ମୌଳିକ ସୁବିଧାକେ ଜବରାନ କରାଯାଇଥିବା ବେଳେ ଶିକ୍ଷା ବଛର ମୂଲ ହେବାର ଆଗନୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଅନୁମତି ଉତ୍ରୁ ହିଁ ନୂଆ ବିଦ୍ୟାଳୟ ଖୋଲାଯାଇପାରବା। ପୁଲିସ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ଆଜି ପୁରୀନ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବାବଦ ସମୀକ୍ଷା କରିଛନ୍। ବୈଠକଟି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଆଉ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବାବଦ ଆଲୋଚନା କରାଯାଇଥିଲା। ଇତାର ସହିତ ସାଧାରଣ ଲୋକଙ୍କୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକେ ପାଳନ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍।
1: ଏଥର ଯାତ୍ରା ପାଇଁ ପ୍ରାୟ 12,000 ଜନ ପୁଲିସ କର୍ମୀ, ଟ୍ରାଫିକ କନଷ୍ଟେବଲ୍ସ, ହୋମଗାର୍ଡ, CAPF ପୁରୀରେ ମୁତୟନ ହେବେ। ସେଥିରେ 200ରୁ ଉର୍ଦ୍ଧ୍ୱ ଓଏସ୍ଏପି ଆୟର ବାଟାଲିୟନ୍ ର ଫୋର୍ସ ରହିବ। ତା ଛାଡ଼ିକେ ଓଆର୍ କନଷ୍ଟେବଲ, ଟ୍ରାଫିକ କନଷ୍ଟେବଲ, APR କନଷ୍ଟେବଲ ମୁତୟନ କରାଯିବ। 3,000 ପାଖାପାଖି ହୋମଗାର୍ଡ ମୁତୟନ କରାଯିବ। 10 କମ୍ପାନୀ CAPF ର ମୁତୟନ ରହିବ। ସେଥିରେ ରାପିଡ୍ ଆକ୍ସନ ଫୋର୍ସ ବି ଅଛି, CRPF ବି ଅଛି, BSF ବି ଅଛି। ମୁଁ ମାତ୍ର ଆପଣ ଜରିଆରେ ଜନସାଧାରଣଙ୍କୁ କହିବାକୁ ଚାହିଁବି କି ସେମାନେ ଯେଉଁ ସମୟରେ ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ସେମାନେ ହେଉଛନ୍ତି, ସେମାନେ ଓଡ଼ିଶା ପୁଲିସର ପୋର୍ଟାଲ ଟ୍ରାଫିକ୍ ପାଇଁ ଯେଉଁ ବିଭିନ୍ନ ସମୟରେ ଆଡଭାଇଜରି ଦିଆହେବ ସେସବୁର ସେମାନେ ମନେ ପକାଇବେ, ଧ୍ୟାନ ଦେବେ ଆଉ ଯେଉଁ ସଲାହ ସେମାନଙ୍କୁ ଏ ପୋର୍ଟାଲ ଜରିଆରେ ଦିଆଯାଉଛି ସେଟାକୁ ସେମାନେ ଫଲୋ କରିବେ।
0: ବୈଠକଟି ଅତିରିକ୍ତ ମହାନିର୍ଦ୍ଦେଶ

0: ଆର୍ପି କୋଚେଙ୍କ ସହିତ ଅଲଗା ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷାକେ ନେଇକରି ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶଥି ଖୋର୍ଦ୍ଧା ଜିଲ୍ଲାର ଭିନ୍ ଭିନ୍ ତହସିଲର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁଥି ଥିବାର ଆଉ ମାର୍ଫତଦାନଙ୍କ ନାଁଥି ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ ସଂଶୋଧନ କାମ ସଫଳତାର ସହିତ ଜାରି ରହିଛି। ଜିଲ୍ଲାର ଭିନ୍ ଭିନ୍ ତହସିଲର ମୋଟ 796 ଖାତା 4728.357 ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିର୍ ଭିତରୁ 785 ଖାତା ଥିବାର 4713.225 ଏକର ଜମିର ଖତିଆନ ସଂଶୋଧନ କାମ ସଫଳତାର ସହିତ ପୂରା କରାଯାଇଛି ବୋଲି ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିରନ ଜରେ ପଡ଼ିଥିବା ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗଲାକାଲି ଶ୍ରୀଜୀଉମାନଙ୍କର ଶରୀରନୁ ବଛର ସାରା ଲାଗି ହୋଇଥିବା ଚନ୍ଦନ ପାଟ ଡୋରୁ ଆଉ ଶ୍ରୀମୁଖନୁ କପଡ଼ା କଢ଼ାଯାଇଛି। ଆଜି ରାତିନ ଶ୍ରୀଜୀଉମାନଙ୍କୁ ଫୁଲୁରୀ ତେଲ ଲାଗିହେବା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫୁ ଖାସ୍ କରି ତିଆରି ହୋଇଥିବା ଫୁଲୁରୀ ତେଲକେ ବଛରେ ଆଘନୁ ମାଟି ତଲେ ତୁପାଯାଇକରି ରଖାଯାଇସି। ଇ ଦିବ୍ୟ ତେଲକେ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗନ ଲାଗି କରିବେ। ବିଶ୍ୱାସ ରହିଛି ଇ ତେଲ ଲଗାଯିବା ଋତୁରୁ ଜରେ ପଡ଼ିଥିବା ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହେସି। ଫୁଲୁରୀ ତେଲ ବାବଦେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକେ କହିଛନ୍,
1: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ କର୍ପୂର କସ୍ତୁରୀ କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଆଉ ସନାତନ ଧର୍ମକେ ବିଶ୍ୱସ୍ତରଥି ପରିଚିତ କରାଇଥିବାର ସ୍ୱାମୀ ବିବେକାନନ୍ଦଙ୍କ ରାଜ ତିରୋଧାନ ଦିବସ ଧରାପୃଷ୍ଠନ ଯେନ୍ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କର ବିଷୟ ଆଲୋଚନା କରାଯାଇସି ସେମାନଙ୍କର ଭିତରୁ ସ୍ୱାମୀ ବିବେକାନନ୍ଦ ଛନ୍ୟାନ୍। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ବିବେକାନନ୍ଦ ବେଦ ଆଉ ଯୋଗ ଦର୍ଶନ ଲାଗି ସାରା ପୃଥିବୀନ ଲୋକପ୍ରିୟ ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ତିରୋଧାନ ଦିବସଟି ଦେଶବାସୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଅନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଇ ଦିବସ ଭାବେ ପାଳନ କରାଯାଇସି। ଇ ବଛର ଇ ଦିବସ ବାର୍ତ୍ତା ହେଉଛେ ଗୋଟିଏ ଶାନ୍ତିପୂର୍ଣ୍ଣ ପୂର୍ତ୍ତି ଲାଗି ସମବାୟ। ଏ ଅବସରରେ ସାରା ପୃଥିବୀନ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାର ସବୁ ଚାଷୀମାନଙ୍କର ଧାନ ଘିନ୍ବାର ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବା ଋତୁରୁ 100% ଚାଷୀଙ୍କର ଆଇ ସ୍କାନ୍ ଶେଷ ହୋଇଛି। ଗଲାକାଲି ରାତି ତକ୍ ଆଇ ସ୍କାନ୍ କାମ ଶେଷ ହୋଇଥିବାର ସୂଚନା ମିଳିଛି। ଆଘନୁ ରବି ଧାନ ଘିନା ନେଇକରି ସମସ୍ୟା ଦେଖାଦେଲେ ଚାଷୀମାନେ ଏତାର ତୁର୍ତ୍ତି ସମାଧାନ ଲାଗି ଦାବି କରିଥିଲେ। ବୌଦ୍ଧ ଜିଲ୍ଲାର ତିଆରି ଚାଲିଥିବା ସ୍ୱାସ୍ଥ୍ୟ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍। ମନମୁଣ୍ଡନ ତିଆରି ଚାଲିଥିବା 50,000 ମାତୃ ଆଉ ଶିଶୁ ଚିକିତ୍ସା କେନ୍ଦ୍ର ଆଉ ପଲ୍ସାଗୋରାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ କୋଠା ତିଆରି କାମକେ ଧାରି ସମୟ ଭିତରେ ସାରବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ହୋଇଥିବା ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାଟି ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛେ। ପୁରୁଷ ଦଳକେ କାଂସ୍ୟ ପଦକ ମିଳିଛେ। ମହିଳା ବର୍ଗର ଫାଇନାଲ ମ୍ୟାଚ୍ଟି ଓଡ଼ିଶା 1-0 ଗୋଲ୍ଟି ପଶ୍ଚିମବଙ୍ଗକେ ହରେଇକରି ଚମ୍ପିୟାନ ହୋଇଛେ। ଦଳ ତରଫୁ ପଦ୍ମିନୀ ଟୁଡୁ ଗୋଲ୍ କରିଥିଲେ। ସୂଚନା ଅନୁସାରେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଆଇବା ଆଇବିଏଫ୍ଏଫ୍ ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚାମ୍ପିୟନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଇତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ସକ୍ରିୟ ଥିବା ଲଘୁଚାପର ପ୍ରଭାବଟି ରାଜ୍ୟ ବର୍ଷା ଲାଗି ରହିଛି। ବର୍ଷାକେ ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧୀନତି ଥିବା ଷ୍ଟେଟ୍ ଏମର୍ଜେନ୍ସି ଅପରେସନ୍ ସେଣ୍ଟର ସବୁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସାଙ୍ଗେ ସମନ୍ୱୟ ରଖିକରି 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବରନୁ ଅତି ଜବର ଆଉ କେତେଟା ଜାଗାନ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଆଉ କନ୍ଧମାଳ ଜିଲ୍ଲା ଲାଗି ପାଣିପାଗ ବିଭାଗ ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ଦେଇଥାଏ। ଓଡ଼ିଶା ଗସ୍ତତି ଆଇବା 9 ତାରିଖ ଦିନ ଏବେ ଉପରାଷ୍ଟ୍ରପତି ଗସ୍ତକେ ନେଇକରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାତି ହେଲା ପ୍ରସ୍ତୁତି ବୈଠକ। 2025-26 ରବି ଋତୁତି ଧାନଘିନା ଲକ୍ଷ୍ୟ ପୂରା ହୋଇଛେ କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବାନୀତି। ଆଜି ଲାଗୁ ହେବା ଫୁଲୁରୀ ତେଲ ଆଉ ଲଘୁଚାପ ପ୍ରଭାବଟି ଲାଗି ରହିଛେ ବର୍ଷା। ସମ୍ଭାବ୍ୟ ଜରୁରୀ ପରିସ୍ଥିତିକେ ମୁକାବିଲା କରିବାର ଲାଗି ପ୍ରଶାସନିକ ବ୍ୟବସ୍ଥାକେ ସଜାଗ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ ଏଫ୍ଏମ୍ 101 MHz ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ଓ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
3: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ପହଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶକୁ ସେମି କଣ୍ଡକ୍ଟର ହବ ବନାଏଙ୍ଗେ। ହମ ଡିଜାଇନ୍ ଇନ୍ ଇଣ୍ଡିଆ ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ମେ ଭି

0: जिनका कमर्शियल प्रोडक्शन शुरू हो रहा है।
1: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍ ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି
2: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହଲା ପ୍ଲାଣ୍ଟ चालू किया और 31 मार्च को दूसरा प्लांट चालू किया और आज 4 जुलाई को तीसरा प्लांट। जिस तेजी से माननीय प्रधानमंत्री जी ने कैबिनेट में 12 प्लांट अप्रूव किए और 12 प्लांट में से 3 में कॉमर्शियल प्रोडक्शन चालू हुआ, आज दुनिया भर में भारत की सेमीकंडक्टर क्षमता पर एक नया विश्वास उठ खड़ा हुआ है।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା, ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା, ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
0: हमने संकट शुरू होते ही रिफाइनरीज के सामर्थ्य पर फोकस किया, औद्योगिक काम के लिए जो गैस बनती थी उसकी जगह रिफाइनरीज को रसोई गैस एलपीजी बनाने के लिए कहा गया और 7 के भीतर भीतर एलपीजी के उत्पादन में बढ़ोतरी हुई। पहले जो 35,000 मैट्रिक टन एलपीजी का उत्पादन देश में होता था, संकट के दौरान वो 54,000 मैट्रिक टन बढ़ गया।
1: आपण माने संवाद सुनुछंती आकाशवाणी रो। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରି ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଗତ ଫେବୃଆରୀ 28 ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମ

0: ଭାଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1875 ଟଙ୍କାରୁ ବୃଦ୍ଧି ପାଇ 2125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଖେଳଣା ବିଶ୍ ଆନ୍ତର୍ଜାତିକ ବିଟୁବି ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ିତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30 ଆରମ୍ଭ ହେବ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟିଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
1: ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ପୂର୍ତ୍ତି ଓ ରାଜ୍ୟରେ 2 ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

0: ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
1: ଜୁନ୍ ମାସରେ ଗୋଟେ କେସ୍ ହେଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1470 kg, ଯାହାର ମୂଲ୍ୟ ହେଉଛି 1.4 crore rupees। ସେଟା ଚୋରା ଚାଲାଣ ହେଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା, ସାବରିଆ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଅତି ଯତ୍ନରେ ସ୍ନେହର ସହିତ ଚାରାଟିଏ ଦେଲେ ରୋଇ, ହସିବ ଧରଣୀ ହସିବ ବନାନୀ, ହସୁଥିବା ଆମେ ଭାଇ। ଆମ ଚାରିପାଖ ଲାଗିବ ଯେମିତି ସବୁଜ ସୁନ୍ଦର ଭରା, ଆଖିରେ ମନରେ କେତେ ଯେ ସପନ ନୀତି ଦେଉଥିବ ଧରା। ହଁ ଶ୍ରୋତା ବନ୍ଧୁ, ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ। ଏଇ ସ୍ୱଚ୍ଛତା ହିଁ ପବିତ୍ରତା। ପବିତ୍ରତା ଆସିବ ସେତେବେଳେ ଯେତେବେଳେ ଆମେମାନେ ପୂର୍ଣ୍ଣ ମାତ୍ରାରେ ନିଜକୁ ସମର୍ପି ଦେବୁ ଗଛର ସେବାରେ। ଗୋଟିଏ ଛୋଟ ଶିଶୁକୁ ଆମେ ଯେମିତି ସ୍ନେହ ଆଦର କରୁଛେ, ତାକୁ ଲାଳନ ପାଳନ କରି ଭଲ ମଣିଷଟିଏ ଗଢ଼ି ତୋଳୁଛେ, ଠିକ ସେହିପରି ଗୋଟେ ଛୋଟ ଚାରାକୁ ଭଲ ପାଇ ବସିବା

0: ଯତ୍ନ ସହକାରେ ଲାଳନ ପାଳନ କରି ଛୋଟ ଚାରାରୁ ମହାଦ୍ରୁମରେ ପରିଣତ କରିଦେବା। ଆଉ ସିଏ ଦେବ ଆମମାନଙ୍କୁ ଜଳ ଠାରୁ ଜାଳେଣୀ ଯାଏ ସବୁ କିଛି। ଦେଖେଇବ ଜୀବନ ଆଉ ଜୀବିକାର ପଥ, ଶିଖେଇବ ଜିଇଁବାର ନୂତନ କୌଶଳ, ତା ସହିତ ସୁଖ ସମୃଦ୍ଧି ଓ ସମ୍ଭାବନାର ନୂତନ ଦିଗନ୍ତ। ଆମରି ଭଲ ପାଇବାର ବନ୍ଧନରେ ସେ ବାନ୍ଧି ହେଇଯିବ ଆପେ ଆପେ, ଆଉ ସବୁଦିନ ପାଇଁ ଆମ ସେବା କରିଚାଲିବ। ଖରା ବର୍ଷା ଶୀତ କାକରକୁ ପାଦରେ ଆଡ଼େଇ ଦେଇ ଆମ ପାଇଁ ଜୀବନ ଦେଇଦେବ। ତେଣୁ ଆସନ୍ତୁ ନା ଆମେ ବି ଜୀବନ ଦେଇଦେବା ତାରି ପାଇଁ। ବିଲ ବାଡ଼ି ହୁଡ଼ାଠାରୁ ଆରମ୍ଭ କରି ଅନାବାଦୀ ଆଉ ପତିତ ଜମି, ସ୍କୁଲ କଲେଜ, ଖାଲି ଥିବା ସ୍ଥାନରେ ରାସ୍ତା କଡ଼ରେ ବହୁଳ ପରିମାଣରେ ବୃକ୍ଷରୋପଣ କରି ପରିବେଶକୁ ସୁସ୍ଥ ସୁନ୍ଦର ଓ ନିରାମୟ ରଖିବାର ସଂକଳ୍ପ ନେବା ଏବେଠାରୁ। ହଁ ଶ୍ରୋତା ବନ୍ଧୁ, ଏବେଠାରୁ କାହିଁକି ନା ଜୁଲାଇ 1 ଠାରୁ 7 7 ଯାଏ ଏହି ମହୋତ୍ସବ ସପ୍ତାହରେ ସାମିଲ ହେଇ ଅତି କମ୍ରେ 7 ଗଛ ରୋପଣ କରି ତାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଶପଥ ନେବା। ପ୍ରାକୃତିକ ପର୍ଯ୍ୟାବରଣକୁ ଆଖି ଆଗରେ ରଖି ଜଣେ ସଚେତନ ନାଗରିକ ହିସାବରେ ନିଜକୁ ଏହି ପୁଣ୍ୟ କାମରେ ନିୟୋଜିତ କରିପାରିଲେ ବନ ମହୋତ୍ସବ ପାଳନର ଯଥାର୍ଥତା ଠିକ ରୂପେ ପ୍ରତିପାଦିତ ହେଇପାରିବ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବନ ମହୋତ୍ସବ 2026। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ, ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର।
0: ଆଜି ଆଲୋଚନାର ବିଷୟ ରହିଛି ବନ ମହୋତ୍ସବ 2026 ଆମେ ଆଲୋଚନା କରିବା। ତାହେଲେ ଆପଣ ପ୍ରଥମେ କୁହନ୍ତୁ, ବନ ମହୋତ୍ସବ କଣ, ଏହାକୁ ମହୋତ୍ସବର ଆଖ୍ୟା କଣ ପାଇଁ ଦିଆଯାଇଛି?
1: ସାଧାରଣତଃ ଭାବେ ଯେତେବେଳେ ବର୍ଷାର ଆଗମନ ହୁଏ ଆମେ ସମସ୍ତେ ଯେଉଁଠି ଆମର ଖାଲି ଜାଗା ଥାଏ, ନିଜ ବାଡ଼ି ବଗିଚା ହଉ ଅନୁଷ୍ଠାନ ହଉ, ବହୁ ଜାଗାରେ ଆମେ ବୃକ୍ଷରୋପଣ କରିଥାଉ ବା ଗଛ ଲଗେଇବା ପାଇଁ ଆଗଭର ହେଇଥାଉ।
0: ଆଜ୍ଞା।
1: କିନ୍ତୁ 1950 ମସିହାରୁ ଯୋଉ ମହାମନିଷୀ ଥିଲେ ଆମର ଭାରତ ବର୍ଷର, ସେତେବେଳେ ସେମାନେ ଜାଣିଥିଲେ ଯେ ଭବିଷ୍ୟତରେ ଏଇଭଳିଆ ପିଢ଼ିରେ ଜଳବାୟୁର ଗୋଟେ ବ୍ୟାପକ ପରିବର୍ତ୍ତନ ନିଶ୍ଚିତ ରହିବ, ଏଣୁ ଏଇ ବୃକ୍ଷରୋପଣ ଅଭିଯାନକୁ କେମିତି ଗୋଟେ ଜନ ଆନ୍ଦୋଳନରେ ପରିଣତ କରିବା, ସେଥିପାଇଁ ତତ୍କାଳୀନ ଯିଏ ଥିଲେ ଆମର ଭାରତ ବର୍ଷର କୃଷି ମନ୍ତ୍ରୀ ଯିଏ ଥିଲେ କେ ମୁନ୍ସି, ସିଏ ଜୁଲାଇ ମାସ 1-7 ସେଇ ପ୍ରଥମ ସପ୍ତାହଟାକୁ ବନ ମହୋତ୍ସବ ସପ୍ତାହ ବୋଲି କୁହାଯାଏ। ସେଥିରେ ସେ ଯୋଉ ବୃକ୍ଷ ଲଗେଇବା ଯୋଉ କାର୍ଯ୍ୟକ୍ରମଟାକୁ ଜନଜାଗରଣରେ ପରିଣତ କରିବା ପାଇଁ ସିଏ ତାକୁ ଆଖିରେ ରଖିକି ଏଇଭଳିଆ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ, ଯାହା ପାଇଁ ଆମେ ପ୍ରତିବର୍ଷ ସେଇ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ହିସାବରେ ପାଳନ କରିଥାଉ। ଅନୁଷ୍ଠାନ ହଉ, ପ୍ରତ୍ୟେକ ନାଗରିକ ହୁଅନ୍ତୁ, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ, ସମସ୍ତେ ଇଏ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି ଏବଂ ବ୍ୟାପକ ଭାବରେ ବୃକ୍ଷ ଲଗେଇବାକୁ ସେମାନେ ତାକୁ ଆପଣେଇଥାନ୍ତି। ସେଥିପାଇଁ ଏଇ କାର୍ଯ୍ୟକ୍ରମକୁ ଆମେ ବନ ମହୋତ୍ସବ କହିଥାଉ। ଅନ୍ୟ ପର୍ବପର୍ବାଣୀ ଯେମିତି ଆମେ ତାକୁ ପାଳନ କରୁ, ସେଇଭଳି ସବୁ ଜାଗାରେ ସବୁ ସ୍ଥାନରେ ସବୁ ଅନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ଅତି ଭଲ ଭାବରେ କରାଯାଇଥାଏ।
0: ଗଛ ଲଗେଇବାଟା ଗୋଟେ ମହୋତ୍ସବରେ କେମିତି ପରିଣତ ହେଲେ ଲୋକମାନଙ୍କର ଆହୁରି ବୃକ୍ଷରୋପଣ ପ୍ରତି ଆଗ୍ରହ ବଢିବ, ଏଇ କଥାକୁ ଆଖି ଆଗରେ ରଖି ଆକୁ ଗୋଟେ ବନ ମହୋତ୍ସବର ଆଖ୍ୟା ଦିଆଯାଇଛି। ତାହେଲେ କୁହନ୍ତୁ, ଏଇ ଯୋଉ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିଛି?
1: ଦେଖନ୍ତୁ, ପ୍ରକୃତି ଏବଂ ମାନବ ସମାଜ ମଧ୍ୟରେ ସନ୍ତୁଳନ ରକ୍ଷା କରିବା, ଏଇଟା ହଉଛି ବନ ମହୋତ୍ସବର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ।
0: ଆଜ୍ଞା।
1: କେବଳ ପରିବେଶକୁ ସବୁଜ ସୁନ୍ଦର କରିବା ଯୋଉ ଭାବିଥାଉ, ତା ଛଡା ଆମର ମାନବ ଜୀବନର ବା ମାନବ ସମାଜର ଯୋଉ ଆମର ମୁଖ୍ୟ ଦରକାର ଅମ୍ଳଜାନ, ଏଇଟା କେବଳ ବୃକ୍ଷରାଜି ଦ୍ୱାରା ହିଁ ମିଳିଥାଏ। ତେଣୁକରି ମାନବ ସମାଜର ପୃଥିବୀ ପୃଷ୍ଠରେ ସ୍ଥିତି ପାଇଁ ବୃକ୍ଷରୋପଣ ହଉଛି ଅପରିହାର୍ଯ୍ୟ। ତେଣୁ ଏଇ ଆମର ଯୋଉ ମହତ୍ ଉଦ୍ଦେଶ୍ୟ ପାଇଁ ହିଁ ଆମେ ବନ ମହୋତ୍ସବଟା କରୁଥାଉ। କିନ୍ତୁ ଆପଣମାନେ ଜାଣିଛନ୍ତି ଯେ ବୃକ୍ଷରାଜି ରହିଲେ ଜଳବାୟୁର ବର୍ତ୍ତମାନ ଯୋଉ ବ୍ୟାପକ ପରିବର୍ତ୍ତନ ହଉଛି, ତାହା କିପରି ସନ୍ତୁଳନ ରହିପାରିବ, ମୃତ୍ତିକାର ସଂରକ୍ଷଣ ହେଇପାରିବ, ଜୈବ ବିବିଧତାର ଯୋଉ ରହୁଛି ବର୍ତ୍ତମାନ ପିଢ଼ିରେ ଯାହା ରହିଛି କେମିତି ଭବିଷ୍ୟତ ପିଢ଼ି ପାଇଁ ସମାନ ସ୍ତରରେ ରହିବ, ଯାହାକି ଆମର ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହବ, ଏବଂ ଆମେ ଯୋଉ କହୁଛେ ଜଳସ୍ତର କମି ଯାଉଛି ଖସି ଯାଉଛି, ତାହା କେମିତି ସ୍ଥିର ରହିପାରିବ, ଏଇସବୁକୁ ଆଖିରେ ରଖି ଆମର ବନ ମହୋତ୍ସବ କାର୍ଯ୍ୟକ୍ରମକୁ କରାଯାଇଥାଏ।
0: ସାର୍, ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ଏଇ 2026 ମସିହାରେ ବନ ବିଭାଗ ତରଫରୁ କେତେ ଚାରା ବଣ୍ଟନ କରାଯିବାର ଧାର୍ଯ୍ୟ କରାଯାଇଛି?
1: ଚଳିତ ବର୍ଷ ଦେଖନ୍ତୁ, ଆମର ଯୋଉ 2026 ଆର୍ଥିକ ବର୍ଷରେ ଓଡ଼ିଶାର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ 5,45,00,000 ଚାରା ଜନସାଧାରଣଙ୍କୁ

0: ବଣ୍ଟନ ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।
1: ସାର୍ କେଉଁ କେଉଁ ସ୍ଥାନ ପାଇଁ କି କି ପ୍ରକାରର ଚାରା ବଣ୍ଟନର ବ୍ୟବସ୍ଥା ହୋଇଛି?
0: ଆମର ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଆମର ବିଭିନ୍ନ ପ୍ରଜାତିର ଚାରା ଜନସାଧାରଣଙ୍କର ଆବଶ୍ୟକତା ପାଇଁ ଯାହା ଦରକାର ବା ଅନୁଷ୍ଠାନ ମାନଙ୍କର ଯୋଉ ଆବଶ୍ୟକତା ପାଇଁ ଯାହା ଦରକାର ସେହି ପ୍ରକାର ପ୍ରଜାତିର ଚାରା ଆମେ ତିଆରି କରୁଛୁ। ଆପଣ ଦେଖିବେ ଆମର ଫଳ ପ୍ରଦାନ କରି ଚାରା ଅଛି, ଅର୍ଥକାରୀ ବୃକ୍ଷରୋପଣ ଯେମିତି ଆପଣ ଶାଗୁଆନ କୁହନ୍ତୁ, ଶିଶୁ କୁହନ୍ତୁ, ପିଆଶାଳ କୁହନ୍ତୁ, ମହାଗେନ କୁହନ୍ତୁ, ଏବଂ ଫଳ ଚାରା ଯେମିତି କହିଲେ ଆପଣ ଅଁଳା ହଉ, ହରିଡ଼ା ହଉ, ବାହାଡ଼ା ହଉ, ଆମ୍ବ ହଉଛି, ପଣସ ବି ହଉଛି, ଏ ପ୍ରଜାତିର ଚାରା ବି ଆମେ କରୁଛୁ। ବିଭିନ୍ନ ଫୁଲ ଯେଉଁଦେଇକି ଆପଣ ପରିବେଶକୁ ମନୋରମ କରିଥାଏ, ପାଟଳି ହଉ, ସୁନାରୀ ହଉ, କାଞ୍ଚନ ହଉ, ଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କୁ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍ ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ ଦେଢ ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026ର ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇ ଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ, ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ କରି ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫ୍ଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀ ମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହେଇଥାନ୍ତି ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍ ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କଣ ରହିଛି ଏଇ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡରେ ଅଛି, ଏମିତି ଆମର ଯୋଉ 50ରୁ ଉର୍ଦ୍ଧ୍ୱ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ୍ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ୍ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ୍ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ୍ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ୍ ଭାବରେ କରାଯାଉଛି ନା ନାହିଁ ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ ଏବଂ ପାଖାପାଖି 30 ଜୁନ୍ ସୁଦ୍ଧା ଏ ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ ଯୋଉଟାକି ଆମେ ଜୁଲାଇ 1ରୁ ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟାଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟାଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କଣ, ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚେଇ ଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନେବାର ବ୍ୟବସ୍ଥା ରହିଛି, ସେମାନେ ନେଇ ନିଜ ବାଡ଼ି ବଗିଚାରେ ଲଗେଇ ପାରିବେ। ଅନୁଷ୍ଠାନ ମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ୍ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି ଆମେ ତାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ, ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ। ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ ଏସ୍ଏଚ୍ଜି ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଆମେ ଖବର ପହଞ୍ଚେଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ

0: ମିଡିଆରେ ବି ଏହାର ବହୁତ ପ୍ରଚାର ପ୍ରସାର କରାଯାଇଛି।
1: ଆଜ୍ଞା
0: ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯେଉଁ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯେଉଁ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ସୁବିଧା ଉପଲବ୍ଧ ହେଇପାରିବେ।
1: ସେ ଟୋଲ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ ସହିତ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି, କଟକ ବନଖଣ୍ଡ ତରଫ ଆମେ 24 ଘଣ୍ଟିଆ ଟୋଲ ଫ୍ରି ନମ୍ବର ରଖିଛୁ ଯେଉଁଥିରେ କି ଜନସାଧାରଣ ଚାହିଁଲେ ସେ ନମ୍ବରରେ ଯୋଗାଯୋଗ କରିପାରିବେ। ଟୋଲ ଫ୍ରି ନମ୍ବରଟି ହେଲା 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ସେ ଟୋଲ ଫ୍ରି ନମ୍ବରଟି ଆଉଥରେ କୁହନ୍ତୁ
0: 1800-34-57-473 ଏବଂ ଲ୍ୟାଣ୍ଡଲାଇନ୍ ନମ୍ବର ହେଲା 06712340-3343।
1: ଯେଉଁ ଶ୍ରୋତାବନ୍ଧୁମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ଯଦି ଆଗ୍ରହୀ ଥିବେ କଟକ ବନଖଣ୍ଡରୁ ଗଛ ସଂଗ୍ରହ କରିବା ପାଇଁ, ତାହେଲେ ଏଇ ଟୋଲ ଫ୍ରି ନମ୍ବରରେ ଫୋନ କରି ଯାଇକି ତାଙ୍କ ମନପସନ୍ଦର ବୃକ୍ଷ ନେଇ ଆସିପାରିବେ। ସାର୍, ଯେଉଁମାନେ ଜାଣିପାରିବେନି ତାଙ୍କ ପାଇଁ ଯେଉଁ ନର୍ସରୀ କଥା ଆପଣ କହିଲେ, ସରକାରୀ ନର୍ସରୀ ନା ଯେଉଁ ବେସରକାରୀ ନର୍ସରୀ ସବୁ ରହିଛି, ସେଠୁ କ'ଣ ଯାଇକି ସେମାନେ ଆଣିପାରିବେ?
0: ଦେଖନ୍ତୁ, ବେସରକାରୀ ନର୍ସରୀ ତ ସମସ୍ତଙ୍କ ପାଇଁ ଅଛି, କିନ୍ତୁ ସରକାରଙ୍କ ତରଫରୁ ଯେଉଁ ନର୍ସରୀ କରାଯାଇଛି ସେଥିରେ ସରକାର ତରଫରୁ ମାତ୍ର ଜନସାଧାରଣଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରାଯାଉଛି।
1: ଆଚ୍ଛା,
0: ଯେଉଁଟାକି ଆପଣ ଭଲ ରଖିବା ମନେ ରଖନ୍ତୁ, ବାହାରୁ ଆପଣ ଯଦି ଚାରା ଆଣିବେ ଯେଉଁ ବେସରକାରୀ ସଂସ୍ଥାମାନେ କରିଛନ୍ତି, ହୁଏତ କିଏ ଚାରା ପ୍ରତି 20 ଟଙ୍କା 30 ଟଙ୍କା ନେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏଇ ବୃକ୍ଷରୋପଣ ଅଭିଯାନକୁ ଏତେ ସୁନ୍ଦର ଭାବରେ କରିବା ପାଇଁ ଚାହୁଁଛନ୍ତି, ଜନସାଧାରଣଙ୍କ ପାଖରେ କିଭଳି ଭାବରେ 1 ଟଙ୍କା ତ ଆଜିକାଲି କହିଲେ ବିନା ମୂଲ୍ୟରେ ଚାରା ନେଲା ଭଳି ଅଛି,
1: ସେଟା
0: ସରକାର ପ୍ରୋତ୍ସାହନ ଦେଉଛନ୍ତି, ସଚେତନ କରାଉଛନ୍ତି ଜନସାଧାରଣଙ୍କୁ। ଯେଉଁ ବର୍ତ୍ତମାନ ଆମର ବ୍ୟାପକ ପରିବର୍ତ୍ତନ ହେଉଛି ଜଳବାୟୁର, ଭବିଷ୍ୟତ ପିଢ଼ି ପାଇଁ ତାହା ଅତ୍ୟନ୍ତ ଭୟାନକ ପରିସ୍ଥିତି ନେଇପାରେ, ସେଥିପାଇଁ ଜନସାଧାରଣଙ୍କ ପାଖରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସରକାରଙ୍କର ଯେଉଁ ନର୍ସରୀ ଅଛି, ଜଙ୍ଗଲ ବିଭାଗ ତରଫରୁ ଯେଉଁ ନର୍ସରୀ କରାଯାଇଛି, ମାତ୍ର 1 ଟଙ୍କାରେ ପ୍ରତି ପରିବାର ଗ୍ରାମାଞ୍ଚଳରେ 10 କୋଟି ପର୍ଯ୍ୟନ୍ତ ଚାରା ନେଇପାରିବେ। ସହରାଞ୍ଚଳ ଲୋକମାନେ ସେମାନେ 5 କୋଟି ଚାରା ନେଇପାରିବେ। ଆବଶ୍ୟକ ସ୍ଥଳେ ମଧ୍ୟ 100ରୁ ଉର୍ଦ୍ଧ୍ୱ ଚାରା ଦିଆଯାଇପାରେ, ଯେଉଁଠି ଆମେ ଅନୁଭବ କରିବୁ ଯେ ନାହିଁ ପ୍ରକୃତରେ ଚାରା ନେଇ ଲୋକ ଠିକ ଭାବରେ ଲଗାଉଛନ୍ତି, ତାଙ୍କର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ତାକୁ ଅଧିକା ଚାରା ଦିଆଯାଉଛି।
1: ସାର୍, ଯିଏ ଯଦି ଚାହିଁବ କଣ ମନ ଇଚ୍ଛା ଏମିତି ଚାରା ନେଇପାରିବ ନା, ସେଥିପାଇଁ କିଛି ଗୋଟେ ପରିଚୟ ପତ୍ର କି ପ୍ରମାଣ ପତ୍ର ଦେଖେଇବା
0: ନିଶ୍ଚିନ୍ତ ଭାବରେ ଦବା ପଡିବ, ଯେହେତୁ ସରକାରଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଛି। ପ୍ରତିବର୍ଷ ଆମେ ଯେତେବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆମର ହେଇଥାଏ ବିଭାଗ ତରଫରୁ, ସେଥିପାଇଁ ଆମର କିଛି ଗୋଟେ ନିର୍ଦ୍ଦେଶନାମା ଆସିଥାଏ କିଭଳି ଭାବରେ ଆମେ କେଉଁ ନୀତି ନିୟମକୁ ଆଧାର କରିକି ଆମେ ଜନସାଧାରଣଙ୍କୁ ଚାରା ବଣ୍ଟନ କରିବୁ। ସେଥିପାଇଁ ଆମର ଏଇ ବର୍ଷ ଯେଉଁ ନିୟମ ପ୍ରଣୟନ କରାଯାଇଛି ସେଥିରେ ଯେଉଁମାନେ ଚାରା ନେବାକୁ ଆଗ୍ରହୀ ହେବେ ସେମାନେ ନିକଟସ୍ଥ ନର୍ସରୀରେ ପହଞ୍ଚି ତାଙ୍କର ଯେକୌଣସି ଗୋଟେ ପରିଚୟ ପତ୍ର ଦେବାକୁ ପଡେ, ଯେପରି ଆପଣଙ୍କର ଆଧାର କାର୍ଡ ହଉ କି ଭୋଟର ଆଇଡି ହଉ, ଡ୍ରାଇଭିଂ ଲାଇସେନ୍ସ ହଉ କି ଆପଣଙ୍କର ଇଲେକ୍ଟ୍ରିକ ବିଲ୍ର କିଛି ପ୍ରମାଣପତ୍ର, ଯାହା ଦେଲେ ବି ଆପଣମାନେ ଚାରା ନେଇପାରିବେ।
1: ଜଣେ ଚାହିଁଲେ ସାର୍ କେତେଟା ଗଛ ନେଇପାରିବ ଆପଣଙ୍କ ପାଖରୁ ବା କେତେଟା ଚାରା ନେଇପାରିବ?
0: ପରିବାର ପିଛା ଗ୍ରାମାଞ୍ଚଳରେ 10 କୋଟି ନେଇପାରିବେ, ସହରାଞ୍ଚଳରେ 5 କୋଟି ନେଇପାରିବେ, କିନ୍ତୁ ଆବଶ୍ୟକ ସ୍ଥଳେ ମଧ୍ୟ ବିଭାଗର ଅଧିକାରୀ ଯେତେବେଳେ ଅନୁଭବ କରିବେ ଯେ ନାଇଁ ଇଏ ବ୍ୟକ୍ତି ବିଶେଷଙ୍କର ଚାରାର ଆବଶ୍ୟକତା ରହିଛି, ସେ ସ୍ଥଳରେ ମଧ୍ୟ ବିଚାରକୁ ନିଆଯାଏ, ଅଧିକା ଚାରା ଦିଆଯାଉଛି।
1: ଯୋଉ କ୍ଲବ ପିଲାମାନେ ଧର ଚାହିଁବେ ସେ ବୃକ୍ଷରୋପଣ କରିବା ପାଇଁ, କି ବେସରକାରୀ ସଂସ୍ଥା ସବୁ ଏନ୍ଜିଓ ମାନେ ଅଛନ୍ତି, ସେମାନଙ୍କୁ କେତେ ଦବାର ଏମିତି ପ୍ରାବଧାନ ରହିଛି?
0: ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ବେସରକାରୀ ସଂସ୍ଥା ଆସି କହିବେ ଚାରା ନେବା ପାଇଁ, ସେମାନଙ୍କର ଆମେ ପ୍ରମାଣ ଦେଖିଥାଉ ଯେ ପ୍ରକୃତରେ ଯୋଉ ଚାରା ସେମାନେ ନେଉଛନ୍ତି ତାହା ଯୋଗ୍ୟ ଜାଗାରେ ଲାଗୁଛି ନା ନାହିଁ, ସଠିକ ଜାଗାରେ ଲାଗୁଛି ନା ନାହିଁ, ସେ ଆଧାରକୁ ବିଚାର କରି 150ରୁ 200 ପର୍ଯ୍ୟନ୍ତ ମଧ୍ୟ ଚାରା ଆମେ ଦେଇପାରିଥାଉ। ବନଖଣ୍ଡ ଅଧିକାରୀଙ୍କର କ୍ଷମତା 1000 ଚାରା ପର୍ଯ୍ୟନ୍ତ ଅଛି, ସେ ଦେଇପାରିବେ।
1: ସାର୍, ଖାଲି ଚାରା ତ ବଣ୍ଟନ କରିଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ କିଛି ନୀତି ନିୟମ ବି କରାଯାଇଥାଏ, ସେ ବୃକ୍ଷ ଗୁଡାକ ଯୋଉମାନେ ନେଉଛନ୍ତି ସେ ଠିକ ଭାବରେ ତାକୁ ଲଗାଉଛନ୍ତି କି ନାହିଁ, ତାର ଦେଖା ରଖା କରୁଛନ୍ତି କି ନାହିଁ, ସେ ବିଷୟରେ ବିଷୟରେ କିଛି ଲୋକମାନଙ୍କୁ ସଚେତନ କରାଇଥାନ୍ତି କି କିଛି ଯୋଜନା ଥାଏ କି ସେ ଲୋକମାନଙ୍କୁ ବୁଝେଇବା ପାଇଁ କି ବନ ବିଭାଗର କର୍ମଚାରୀ ମାନେ ଯେଉଁମାନେ ଅଧିକ ସଂଖ୍ୟାରେ ବୃକ୍ଷ ନଉଛନ୍ତି ଯାଇକି ତଦାରଖ କରନ୍ତି ଯେ ମାନେ ଠିକରେ ଲଗାଉଛନ୍ତି କି ନାହିଁ ବୋଲି?
0: ଯେଉଁମାନେ ଅଧିକ ସଂଖ୍ୟାରେ ଚାରା ନଉଛନ୍ତି ସେଥିପାଇଁ ଆମେ ଆବଶ୍ୟକ ପ୍ରମାଣପତ୍ର ତାଙ୍କଠାରୁ ମଧ୍ୟ ନେଇଥାଉ, ଯୋଉଠି ସେମାନେ ଲଗେଇବେ ସେ ଜାଗାରେ ସେମାନେ ଗାତ ଖୋଳି ସାରିଛନ୍ତି କି ନାହିଁ। ଆଜିକାଲି ତ ସମସ୍ତଙ୍କ ପାଖରେ

0: ମୋବାଇଲ ରହିଛି ତାଙ୍କଠାରୁ କିଛି ଫଟୋଗ୍ରାଫ ଆମେ ଚାହିଁଥାଉ, ଯେଉଁଠି ଆମର ସବୁ ଷ୍ଟାଫ ବି ଅଛନ୍ତି, ସବୁ ଜାଗାରେ ତ ଆମର କାମ କରୁଛନ୍ତି, ସ୍ଥଳ ବିଶେଷରେ ଆମେ ତାଙ୍କୁ ଉଚିତ ସ୍ଥାନ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଷ୍ଟାଫଙ୍କ ଦ୍ୱାରା ସେଟା ବି ନିରୀକ୍ଷଣ କରାଯାଏ। ଆଉ ଯେଉଁମାନେ ବ୍ୟକ୍ତି ବିଶେଷ ନେଉଛନ୍ତି, ଯେଉଁଠି ଆମର ନର୍ସରୀ ରହିଛି, ଲୋକମାନଙ୍କ ପାଇଁ ଗୋଟେ ସାଧାରଣ ମାର୍ଗଦର୍ଶିକା ଆମେ ମଧ୍ୟ ଦେଇଥାଉ, କିଭଳି ଭାବରେ ଚାରାକୁ ନେଲେ ସେମାନେ ରୋପଣ କରିବେ ଏବଂ ତାର ମେଣ୍ଟେନାନ୍ସ ପ୍ଲାନ କେମିତି କରିବେ, ସେଥିପାଇଁ ବି ଆମେ ସ୍ଥଳ ବିଶେଷରେ ଲୋକମାନଙ୍କୁ ସୂଚନା ଦିଆଯାଇଥାଏ।
1: ସାର୍, ପିଲାଟିଏ ବୃକ୍ଷଟିଏ ଏକ ପେଡ଼ ମା କେ ନାମ, ଏଇ ସଚେତନତାର ବାର୍ତ୍ତା ଲୋକମାନଙ୍କ ପାଖରେ କିପରି ପହଞ୍ଚିଥାଏ?
0: ଯୋଉ ଏକ ପେଡ଼ ମା କେ ନାମ ଆମର ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରେରଣାରେ ଆଗେଇ ଚାଲିଛି। 2026 ଏଇ କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟା କି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ। ସେ ଜୁନ୍ 5 ତାରିଖରୁ ଏକ ପେଡ଼ ମା କେ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ଼ ମା କେ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେଇ ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ବି ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉ।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯେଉଁଠିକି ମାନେ ଆମର ଯେଉଁ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯେଉଁଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିଷହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର SHG ମାଆମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି, ଜୁଡ଼ିସିଆରୀ ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟ ସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯୋଉ ପରିଣାମ ସମସ୍ତେ ଦେଖୁଛନ୍ତି, ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହେଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯେଉଁ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରେ ଯେଉଁ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯେଉଁଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 ମସିହାର କଣ ସ୍ୱତନ୍ତ୍ରତା ରହିଛି ଏଇ ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକତା ଦେଖିନଥିଲେ। ଜଳବାୟୁ ପରିବର୍ତ୍ତନର ଯୋଉ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 ମସିହାରେ କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ, ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯୋଉ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟାକି 2024 ମସିହାରୁ ଆମର ଏଇ ଏକ ପେଡ଼ ମା କେ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି। ଆଉ ଏହି ସଚେତନତାକୁ ଆଖିରେ ରଖି ବା ସହଯୋଗର ଯୋଉ ହାତ ସେମାନେ ବଢେଇଛନ୍ତି ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢେଇଛନ୍ତି, ଅନୁଷ୍ଠାନ ଗୁଡ଼ିକୁ ମାଗଣା ଏବଂ ବ୍ୟକ୍ତି ବିଶେଷ ମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହବ, ବର୍ତ୍ତମାନ ଯୋଉ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି।

0: ଲୋକମାନଙ୍କୁ ଟିକେ ଆଉ ସଚେତନ କରେଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
1: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚ ମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇ ଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ, ତାକୁ ଲୋକମାନଙ୍କୁ ସଚେତନ କରିବା
0: ବୁଲା
1: ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯୋଉ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥି ମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ୍ ଡିଟେଲ ଆଡ୍ରେସ୍, ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦଉଛୁ ଯାହାକୁ ଲୋକ ତାକୁ ଆଭେଲ କରିପାରିବେ। କଟକ ଫରେଷ୍ଟ ଡିଭିଜନର ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହେଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକି ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ, ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏଇ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟିଏ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
0: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏଇ ବନ ମହୋତ୍ସବରେ ନିଜକୁ ସାମିଲ କରିବେ କିଛି ଉପଦେଶ ଦିଅନ୍ତୁ।
1: ମୁଁ ସମସ୍ତଙ୍କୁ ନିବେଦନ କରିବି, ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ମହିଳାମାନଙ୍କୁ, ମା ମାନଙ୍କୁ, ଭଉଣୀ ମାନଙ୍କୁ ଏବଂ ବରିଷ୍ଠ ନାଗରିକ ମାନଙ୍କୁ, ଅନୁଷ୍ଠାନର ସଦସ୍ୟମାନଙ୍କୁ, ସମସ୍ତେ ଏ କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ, ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ ଏକରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟିଏ ଛୋଟ ଯେମିତି ଗୁଣ୍ଡିଚି ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ, ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
0: ଯାହା ହଉ ଅନିଲ ସାର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଦେଶ ବନ୍ଦନା। ପ୍ରଥମ ଗୀତଟି ଶୈଳଭା ମହାପାତ୍ର ଓ ସାଥୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ବଂଶାନିଧି ମହାନ୍ତି।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମ ଦେଶ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ସିଦ୍ଧାର୍ଥ ମିଶ୍ର ସାଥୀଙ୍କ କଣ୍ଠରେ ଗୋବିନ୍ଦ ଚନ୍ଦ୍ର ସୁରଦେବଙ୍କ ରଚନାରୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହେଇଗଲା ବନ୍ଦୋବସ୍ତ।
4: କାହାର? ଗୁଡ଼ିର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡ଼ିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
5: RBI କହେ,
3: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
6: Work from home, high salary, matra gutiye click re।
7: Are wa
8: hostela
9: ajana links upare click karantu nahi। RBI kahe
10: sachetana huantu satarku ruhantu।
11: karjikramaro sesa gituti Shailabha Mahapatra o sathinga kunthare। geet rachana karchanti Krishna Mohan Patnaik।

0: କାର୍ଯ୍ୟକ୍ରମ ଦେଶ ବନ୍ଦନ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତଟି ମୁକେଶଙ୍କ କଣ୍ଠରେ, ଗୀତିକାର ଦୀପକ, ସ୍ୱର ସଞ୍ଚନା ମୁରଲୀ ମନୋହର ସ୍ୱରୂପ। ଗୀତରେ ଶୁଣିପାରିବେ ସୂଚନା ପରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: 10 ଲକ୍ଷର ଲଟେରୀ ମତେ? ୱାଓ,
1: ହସିଲା! ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
1: UPI PIN entering କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ, ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ, ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆଶା ଭୋସଲେଙ୍କ କଣ୍ଠରେ ମୀରାବାଈଙ୍କ ରଚନାରୁ, ସ୍ୱର ସଂଯୋଜନା ଜୟଦେବ।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ସିଏଚ୍ ଆତ୍ମାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଚନ୍ଦ୍ରଶେଖର ପାଣ୍ଡେ। ସଙ୍ଗୀତରେ ସହିଛନ୍ତି ମୁରଲୀ ମନୋହର ସ୍ୱରୂପ।

0: Old Trafford in Manchester. India set a target of 191 runs for England. In reply, England scored 191 runs for 6 in 19 overs. Opting to bat first, India posted 190 runs for the loss of 7 wickets in the allotted 20 overs. Jacob Bethell was declared player of the match. And that's the end of this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ରୂପରେଖ। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା, 6:30 ଚେତନା ଚିନ୍ତନ, 6:35 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ, 7:25 ରହିଛି କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ, 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀରେ ପୂଜା ପଣ୍ଡା ସେବା, ଉପସ୍ଥାପନା ରାମଚନ୍ଦ୍ର ପୂଜା ପଣ୍ଡା, ଓଡ଼ିଆ ଭକ୍ତି ଗୀତ ପ୍ରଚାର କରିବୁ 8:45, 9:00 ଶୁଣିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା, 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା।